ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 5:56, ଆଜି ଗୁରୁବାର 1948 ଶତାବ୍ଦ ଆଶ୍ୱିନ 16 ଦିନ 2026 ମସିହା ଅକ୍ଟୋବର ମାସର 8 ତାରିଖ। ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ଓ FM 101 MHz ଯୋଗେ ଏବଂ ନ୍ୟୁଜ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ପୁରାତନ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି, କଣ୍ଠଶିଳ୍ପୀ ମଧୁଛନ୍ଦା ପାଢ଼ୀ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ କାଳିଚରଣ ପାଢ଼ୀ, ସୁମିତ୍ରା ମଲ୍ଲିକ, ମଧୁଚନ୍ଦ ପାଢ଼ୀ, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ବିଭୂତିଭୂଷଣ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ମଙ୍ଗଳଚରଣ ବିଶ୍ୱାଳ, ଶିଶୁ ଅନନ୍ତ, ନିତ୍ୟାନନ୍ଦ ଦାସ, ବିନୋଦ କୁମାର ପଶାୟତ ଏବଂ ପୁରାତନ ରଚନା। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନ କରୁଛନ୍ତି ଅର୍ପିତା ବେହେରା।
1: ପ୍ରକୃତି ମାତାର ଗର୍ଭରେ ଭ୍ରୂଣ ଭାବରେ ସ୍ଥାପିତ ହୋଇଥିବା ରଚନାଟିର ରଚୟିତା ସ୍ୱୟଂ ସୃଷ୍ଟିକର୍ତ୍ତାଙ୍କର ପରିକଳ୍ପନା। ଏହି ରଚନାଟି ଆରମ୍ଭ ହୁଏ ଏକ ବିନ୍ଦୁରୁ। ଏହି ବିନ୍ଦୁଟି ଧୀରେ ଧୀରେ ବିସ୍ତାରିତ ହୁଏ ପ୍ରକୃତି ମାତାଙ୍କ ସ୍ୱତତ୍ତ୍ୱାବଧାନରେ। ସୃଷ୍ଟିକର୍ତ୍ତା ବା ରଚୟିତାଙ୍କର ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ମାତା ସଂକଳ୍ପିତା। ହେ ରଚୟିତା, ଏହି ରଚନାଟିର ଉପକ୍ରମ ବି ତୁମେ, ଉପସଂହାର ବି ତୁମେ। ମଧ୍ୟଭାଗରେ ଥିବା ବର୍ଣ୍ଣନାରେ ବର୍ଣ୍ଣାଳୀର ପ୍ରତ୍ୟେକ ଅକ୍ଷର ଓ ଶବ୍ଦଗୁଡ଼ିକ ତୁମ କଳ୍ପନାର ପରିସୀମା ଭିତରେ ସୁସଜ୍ଜିତ। ସେହି ବର୍ଣ୍ଣନା ଭିତରେ ଥିବା ରଚନାଟି ପ୍ରାରମ୍ଭରେ ଶିଶୁଟିଏ ହୋଇ ଖେଳିବୁଲେ ରଚୟିତାଙ୍କର ସ୍ୱକଳ୍ପିତ ମନ ଅଗଣାରେ, କେତେବେଳେ ପଡ଼ିଯାଏ ନିଜକୁ ଅସହାୟ ଭାବେ କାନ୍ଦି ଉଠେ, ପୁଣି ଧରିତ୍ରୀ ମାତାଙ୍କ ପରସ ପାଇ ନିଜକୁ ଝାଡ଼ି ଝୁଡ଼ି ଠିଆ ହୋଇଯାଏ ଆଗାମୀ ଯାତ୍ରାର ପରିକଳ୍ପିତ ଉଦ୍ଦେଶ୍ୟରେ। କୈଶୋରୀୟର ଚପଳତାର ଆନନ୍ଦରେ ବିଭୁ ପ୍ରେମର ଶୀତଳ ମଧୁର ବର୍ଷା ଛିଟାକୁ ଅନୁଭବ କରି ଆଗକୁ ବଢ଼ି ଚାଲେ। ଦୁଃଖ ସୁଖର ଦୁଇଟି ପକ୍ଷୀ ଏବେ ଚାଲିଆସନ୍ତି ରଚନାଟିକୁ ଶିକ୍ଷିତ କରିବା ପାଇଁ। ଛୋଟବେଳେ ପଡ଼ି ଉଠି ଚାଲି ଶିଖିଥିବା ଶିଶୁଟି ଏବେ ଜୀବନ ସଂଗ୍ରାମରେ ଧୀରେ ଧୀରେ ଅଗ୍ରସର ହୁଏ। ଏହି ସମୟରେ ଭଲ ଲାଗେ ରଚୟିତାଙ୍କର ପ୍ରେମପୂର୍ଣ୍ଣ ପରିକଳ୍ପନାର ସୌନ୍ଦର୍ଯ୍ୟ ଗହଣାରେ ନିଜକୁ ସୁସଜ୍ଜିତ କରିବା ଦେଖି। ରଙ୍ଗୀନ ପ୍ରଜାପତିଟି ପରି ପ୍ରତ୍ୟେକଟି ସୁନ୍ଦର ଫୁଲଗୁଡ଼ିକ ସହ ଆନନ୍ଦରେ ଖେଳିବାକୁ ଝୁଲିବାକୁ ପବନର ମୃଦୁ ଛୁଆଁରେ ତାକୁ ପୁଲକିତ କରେ।

0: ମୁକ୍ତି ପ୍ରଦାନ କରେ। ସେଇ ଦୁଃଖ ଯନ୍ତ୍ରଣା ଭିତରେ ବି ରଚନାଟିର କୋମଳ ଓଷ୍ଠଧାରରେ ଖେଳି ଉଠେ ହସର ଲହରୀ, ଆଉ ସେଇ ହସର ମୃଦୁ ଶବ୍ଦରେ କମ୍ପି ଉଠନ୍ତି ଦୁଃଖ ଯନ୍ତ୍ରଣାର ଭୟଭୀତ ହୋଇ। କାରଣ ରଚନାଟିକୁ ବୁଝିବାରେ ଅସୁବିଧା ହୁଏ ନାହିଁ ଯେ ଏଇ ଦୁଃଖ ଯନ୍ତ୍ରଣା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭଗବାନଙ୍କର ରଚିତ ଏଇ ପ୍ରେମ ସ୍ମୃତିଗୁଡ଼ିକ ହରାଇ ଦେଇପାରେ ଏଇ ଶତ୍ରୁମାନଙ୍କୁ। ଏବେ ଧରାଶାୟୀ ହୋଇଥିବା ଏହି ଶତ୍ରୁଗୁଡ଼ିକୁ ଦେଖି ରଚନାଟି ଆହୁରି ଶକ୍ତିଶାଳୀ ହୋଇଉଠେ, କାରଣ ବିଭୁ ପ୍ରେମର ପରସ ତାକୁ ଆମୋଦିତ କରେ। ଏବେ ଏହି ରଚନାଟି ରଚୟିତାଙ୍କର ପରିକଳ୍ପିତ ଅନ୍ୟ ରଚନାଗୁଡ଼ିକୁ ଶକ୍ତି ପ୍ରଦାନ କରେ, ଶାନ୍ତି, ପ୍ରେମ, କରୁଣା ଓ ଭକ୍ତି ମାଧ୍ୟମରେ। ସେତେବେଳେ ରଚନାଟି ଆନନ୍ଦରେ ବିଭୋର ହୋଇ ନାଚି ଉଠେ ପବିତ୍ର ପ୍ରେମର ଝଙ୍କୃତ ସ୍ୱର ଏବଂ ତାଳରେ। ସଂସାରର ବନ୍ଧନ ବି ବାନ୍ଧିପରେ ନାହିଁ ସେଇ ରଚନାକୁ। ଐଶ୍ୱରୀୟ ଶକ୍ତିର ପ୍ରେମର ମଧୁର ଝରଣାର ଶୀତଳ ଜଳକୁ ପାନ କରି ନିଜ ଅନ୍ତରକୁ ଭରିଦିଏ ଆନନ୍ଦରେ। କୌଣସି କଳଙ୍କର ଛିଟା କଳଙ୍କିତ କରିପାରେ ନାହିଁ, ଧୋଇଯାଏ ସବୁ ବିଭୁ ପ୍ରେମର ବର୍ଷାରେ। ଧନ୍ୟବାଦ ଏବଂ କୃତଜ୍ଞତା ଭରା ପ୍ରଣାମ ଜଣାଏ ରଚନାଟି ରଚୟିତାଙ୍କ ପାଦ ତଳେ। ଏହି ଆନନ୍ଦ ଏବଂ ପ୍ରେମଭରା ପଥଟି ବାଛି ଦେଇ ରଚନାଟିକୁ ସର୍ବସ୍ୱ ପ୍ରଦାନ କରି କୃତାର୍ଥ କରିଛନ୍ତି ରଚୟିତା। ଏବେ ଉପସଂହାରଟି ନିଶ୍ଚିତ ବିଭୁ ପ୍ରେମର ପ୍ରାଚୁର୍ଯ୍ୟରେ ଏବଂ ସ୍ନେହ କରୁଣାର ମାଧୁର୍ଯ୍ୟରେ ପରିପୂର୍ଣ୍ଣ ହେବ ବୋଲି ଆଶା ଓ ଅପେକ୍ଷା। ପ୍ରେମପୂର୍ଣ୍ଣ କୃତଜ୍ଞତା ସହ ଅପେକ୍ଷା ରଚୟିତାଙ୍କର ପରିକଳ୍ପିତ ଉପସଂହାର।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ଅର୍ପିତା ବେହେରା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 528ଭାଗ।

ଶ୍ରୀ ଶୁକଦେବ ପରୀକ୍ଷିତଙ୍କୁ କହିଛନ୍ତି ଯେ ପୃଥିବୀକୁ ଜୟ କରିବାକୁ ଯେଉଁ ମୂଢ଼ ରାଜାମାନେ ସବୁ ପ୍ରକାର ଉଦ୍ୟମ କରିଥିଲେ ସେ ସମସ୍ତେ ମୃତ୍ୟୁ ହାତର ଖେଳକଣ୍ଠି। ପରୀକ୍ଷିତ କଳିଦୋଷ ନିବୃତ୍ତିର ଉପାୟ ଜାଣିବାକୁ ଚାହିଁବାରୁ ଶ୍ରୀ ଶୁକଦେବ କହିଛନ୍ତି ଯେ ସତ୍ୟଯୁଗରେ ଧର୍ମର ଚାରିଚରଣ ସତ୍ୟ ଦୟା ତପ ଓ ଦାନ ଅକ୍ଷୁର୍ଣ୍ଣ ରହିଥାନ୍ତି। ତ୍ରେତା ଯୁଗରେ ଏଗୁଡ଼ିକର ସାମର୍ଥ୍ୟ ଏକ ଚତୁର୍ଥାଂଶ କମିଯାଏ, ଦ୍ୱାପରରେ ଅର୍ଦ୍ଧେକ କ୍ଷୀଣ ହୁଏ ଏବଂ କଳିଯୁଗରେ ଧର୍ମ ଲୋପ ପାଏ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 528ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ନୂଆଦିଲ୍ଲୀ ଯଶୋଭୂମିନ ଇଣ୍ଡିଆ ମୋବାଇଲ କଂଗ୍ରେସ ଆଇଏମ୍ସିର 10 ନମ୍ବର ସଂସ୍କରଣକେ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକେ ସମ୍ବୋଧନ କରିବେ। ଦୂରସଞ୍ଚାର ବିଭାଗ ଆଉ ଭାରତୀୟ ସେଲୁଲାର ଅପରେଟର ସଂଘ ତରଫରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଆଇବା 10 ତାରିଖ ତକ ଚାଲବା। ଆଇଆଇଏମ୍ସି 2026 ଥି ବିଶ୍ୱ ଟେକ୍ନୋଲୋଜି କ୍ଷେତ୍ର ସଙ୍ଗେ ଜଡ଼ିତ ବ୍ୟକ୍ତିବିଶେଷ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଆଉ ନିବେଶକମାନେ ଏକାସାଙ୍ଗେ ହୋଇକରି ଡିଜିଟାଲ୍ କ୍ଷେତ୍ର ଥି ଉଦୀୟମାନ ସୁଯୋଗ ସମ୍ଭାବନା ଉପରେ ଆଲୋଚନା କରିବେ। ରାଜ୍ୟର ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ଛାତ୍ର ସଂସଦ ନିର୍ବାଚନ ଲାଗି ବିଜ୍ଞପ୍ତି ବାହାରିଛି। ଗଲରାତି 8 ବଜେ ତକ ମିଳିଥିବା ତଥ୍ୟ ଅନୁସାରେ 328 ମହାବିଦ୍ୟାଳୟ ଆଉ 13 ବିଶ୍ୱବିଦ୍ୟାଳୟ ନିର୍ବାଚନ ହେବା। ସେମିତି 202 ମହାବିଦ୍ୟାଳୟ ଆଉ 3 ବିଶ୍ୱବିଦ୍ୟାଳୟ ଚୟନ ପଦ୍ଧତି ଛାତ୍ରନେତା ବଛାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଉ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଛାତ୍ରନେତା ବଛାଯିବା ବୋଲି ଜଣାପଡ଼ିଛି।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ସ୍ତନ କର୍କଟର ଚିହ୍ନଟ ଓ ପ୍ରତିକାର। ଏ ବିଷୟରେ କହିବେ ଡାକ୍ତର ପ୍ରତ୍ୟୁଷ ରଞ୍ଜନ ବିଶି। ସକାଳ 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିବେ ତପସ୍ୱିନୀ କାବ୍ୟର 23ତମ ଭାଗ। ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ ଏବଂ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। 8:30 ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ଆଜିର ବିଷୟବସ୍ତୁ ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଅମୃତା ପ୍ରିୟଦର୍ଶିନୀ ସାହୁ ଏବଂ ଗୋପାଳ ଚରଣ ନାୟକ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା, କଣ୍ଠଶିଳ୍ପୀ ସୁକାନ୍ତି ସିଂ, ବଜରଙ୍ଗ ପ୍ରଧାନ, ଆରତୀ ମିଶ୍ର, ଗୌତମ ଚରଣ ଭୋଇ, ଚିତ୍ତରଞ୍ଜନ ବେହେରା, ନମିତା ରାଣୀ ପଟ୍ଟନାୟକ, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ପ୍ରେମମଞ୍ଜରୀ ଆଚାର୍ଯ୍ୟ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ସ୍ନିଗ୍ଧାରାଣୀ ଜନ, ପ୍ରମୋଦ କୁମାର ମିଶ୍ର ଏବଂ ମୀନା ବାରିକ। ଦିନ 1:20 ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିବେ ଗୃହକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଗୃହିଣୀଙ୍କ ହାତରେ। ଏ ବିଷୟରେ ସବିତା ମରଣଙ୍କ ସହିତ ଆଲୋଚନା। ଅପରାହ୍ନ 3:00 ଶୁଣିବେ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। 4:00 କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ସଞ୍ଚାର ଶୁଣିବେ, ପରିବେଷଣ ମୁକ୍ତେଶ୍ୱର ଦାସ ଏବଂ ସାଥୀ। 5:30 ଯୌବଣୀର ଖେଳ ଜଗତ କାର୍ଯ୍ୟକ୍ରମରେ ଶୁଣିବେ ଭାରତୀୟ ସେନା ସମ୍ପ୍ରଦାୟର ଆର୍ଜେ ଦିଶାନ୍ତ ଦାସଙ୍କ ସହିତ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ବିକାଶ ମନ୍ତ୍ର, 6:55 ଆଜିର ପ୍ରସଙ୍ଗ ଉଭୟ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:00

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆରେ ବାବା ରାଜୁ, ମତେ ଲାଗୁଛି ମୋ ଆଖିର ପାୱାର ବୋଧେ ଆହୁରି କମିଗଲାଣି।
4: ଏ ଚଷମାଟା ନେଲୁ,
3: ଟିକେ ବେଶୀ ପାୱାର କାଚ ଲଗେଇକି ନେଇ ଆସିବୁ।
5: ବୋଉ, ମୁଁ ଭାବୁଛି ତୋର ବୋଧେ ମୋତିଆ ବିନ୍ଦୁ ହେଇଥିବ।
6: ହଁ ମାଉସୀ, ତମର ମୋତିଆ ବିନ୍ଦୁ ହେଲାଣି। ମୋତିଆ ବିନ୍ଦୁ ହେଲେ ଆଖିକୁ ଯନ୍ତ୍ରଣା ହୁଏନି, ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଏ, ଆଖିର ଡୋଳା ଧୂଆଳିଆ ହେଇଯାଏ। ହଁ ଆଜ୍ଞା, ମୋତିଆ ବିନ୍ଦୁ ଅଧିକ ପାଖଳ ହବା ଯାଏ ଅପେକ୍ଷା କରନ୍ତୁନି, ତୁରନ୍ତ ନେତ୍ର ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ। ସରକାରୀ ଡାକ୍ତରଖାନା ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକରେ ସରକାରଙ୍କ ତରଫରୁ ମାଗଣାରେ ମୋତିଆବିନ୍ଦୁ ଅପରେସନ୍ କରାଯାଉଛି। ଏହି ଅପରେସନ୍ ଦ୍ୱାରା ଆଖିରେ କୃତ୍ରିମ ଲେନ୍ସ ଲଗାଯାଉଛି ଏବଂ ଦୃଷ୍ଟିଶକ୍ତି ମଧ୍ୟ ଫେରାଇ ଅଣାଯାଇପାରୁଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଞ୍ଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କର ରାଜନୈତିକ ପ୍ରତିନିଧିତ୍ୱ ବାବଦରେ ଅନୁଧ୍ୟାନ କରିବା ପାଇଁ ଏକ କମିଶନ ଗଠନ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ ପଟ୍ଟନାୟକଙ୍କୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ତରଫରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ 328 ମହାବିଦ୍ୟାଳୟ ଓ 13 ବିଶ୍ୱବିଦ୍ୟାଳୟ, ସର୍ବମୋଟ 341 ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି 202 ମହାବିଦ୍ୟାଳୟ ଓ 3 ବିଶ୍ୱବିଦ୍ୟାଳୟ, ସର୍ବମୋଟ 205 ଉଚ୍ଚଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା ବଛାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ହେବ ଏବଂ ଚଳିତ ମାସ 15 ନିର୍ବାଚନ ହେବ। ଆଧାର ପରିଚୟପତ୍ରରେ ନାମ ସଂଶୋଧନ ପାଇଁ ନୂଆ ନିୟମ ଅନୁସାରେ 4 ପର୍ଯ୍ୟାୟରେ କରାଯିବ ବୋଲି UIDAI ପକ୍ଷରୁ କୁହାଯାଇଛି। ପ୍ରତି ପର୍ଯ୍ୟାୟ ପାଇଁ ଅଲଗା ଅଲଗା ପ୍ରମାଣପତ୍ରର ଆବଶ୍ୟକତା ରହିଛି। ସାଧାରଣ ବନାନ ସଂଶୋଧନ ଆଧାର ସେବା କେନ୍ଦ୍ରଗୁଡ଼ିକରେ କରାଯାଇପାରିବ। ଯଦି ନାମ ସମ୍ପୂର୍ଣ୍ଣ ବଦଳାଯିବା ନେଇ ଆଧାରରେ ଆବେଦନ କରୁଛନ୍ତି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ ସହ ବୈଧ ପରିଚୟପତ୍ର ଦେବା ବାଧ୍ୟତାମୂଳକ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ସାଂସଦ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବାର୍ଷିକ ଋଣ ଯୋଜନା ଓ ଏହାର ଲକ୍ଷ୍ୟ ହାସଲ ଉପରେ ବୈଠକରେ ଆଲୋଚନା ହୋଇଥିଲା। ସେବା ସଂକଳ୍ପ ଅଭିଯାନ 2026 ଅବସରରେ ନୟାଗଡ଼ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ 31,000 ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତଙ୍କୁ 15 ପର୍ଯ୍ୟନ୍ତ ରିଲିଫ୍ ବାବଦରେ ଚାଉଳ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ନବରଙ୍ଗପୁର ପୌରପାଳିକା ସମେତ ନବରଙ୍ଗପୁର, କୋଷାଗୁମୁଡ଼ା ଓ ନନ୍ଦାହାଣ୍ଡି ବ୍ଲକର ପ୍ରଭାବିତମାନଙ୍କୁ ମୋଟ 4,000

0: 348 କ୍ୱିଣ୍ଟାଲ ଚାଉଳ ଦିଆଯିବ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଓ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତିନୋଟି ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପର ବିଭିନ୍ନ ଦିଗ ଓ ମାନଦଣ୍ଡ ଉପରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ସହ ଆବଶ୍ୟକ ଜମି ଆବେଦନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏସ୍ଆଇଆର୍ ପରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ପୁନଃ ତାଲିକାରେ ସାମିଲ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍ମୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ଚାରୋଟି ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚୀନ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଆମେରିକୀୟ ପାଣିପାଗ ସଂସ୍ଥା ଏନ୍ଓଏର ଆକଳନ ଅନୁସାରେ ଚଳିତ ମାସ 14-20 ମଧ୍ୟରେ ବଙ୍ଗୋପସାଗର କିମ୍ବା ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି କେତେକ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ହେଲେ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ କୌଣସି ଆକଳନ କରାଯାଇ ନାହିଁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ, ସ୍ୱାସ୍ଥ୍ୟ ସୂଚନାରେ ସ୍ତନ କର୍କଟର ଚିହ୍ନଟ ଓ ପ୍ରତିକାର ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ପ୍ରତ୍ୟୁଷ ରଞ୍ଜନ ବିସି।
2: ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ମହିଳାମାନଙ୍କଠାରେ ଦେଖାଯାଉଥିବା ସବୁଠାରୁ ସାଧାରଣ ସ୍ଥାନ ନିର୍ଦ୍ଦିଷ୍ଟ କର୍କଟ ରୋଗ ଏବଂ ଏହା 20-60 ବୟସର ମହିଳାମାନଙ୍କର ମୃତ୍ୟୁର ପ୍ରଧାନ କାରଣ ଅଟେ। ଯଦି ଏହାକୁ ପ୍ରାରମ୍ଭିକ ସ୍ତରରୁ ଚିହ୍ନଟ କରାଯାଏ ତେବେ ଏହାର ସଫଳ ଚିକିତ୍ସା ସମ୍ଭବ ହୋଇଥାଏ। ତେବେ ଏହାର ପ୍ରମୁଖ ଲକ୍ଷଣ ଗୁଡ଼ିକ ହେଲା ସ୍ତନ କିମ୍ବା କାଖରେ କୌଣସି ପ୍ରକାରର ଅସ୍ୱାଭାବିକ ଟାଣ ପିଣ୍ଡୁଲା ଅନୁଭବ ହେବା, ସ୍ତନର ଆକାର କିମ୍ବା ଗଠନରେ ହଠାତ୍ କୌଣସି ପରିବର୍ତ୍ତନ ଆସିବା, ସ୍ତନର ଚର୍ମ ନାଲି ପଡ଼ିବା, କୁଞ୍ଚିତ ହେବା କିମ୍ବା କମଳା ଚୋପା ପରି ଦେଖାଯିବା, ସ୍ତନାଗ୍ରରୁ ରକ୍ତ କିମ୍ବା ତରଳ ପଦାର୍ଥ ନିର୍ଗତ ହେବା। ତେବେ ଯଦି ଆମେ ଏହାର କାରଣଗୁଡ଼ାକ ଦେଖିବା, ପରିବାରରେ ପୂର୍ବରୁ କାହାର ଏହି ରୋଗ ଥିଲେ ଏହାର ସମ୍ଭାବନା ବଢ଼ିଥାଏ। ଅତ୍ୟଧିକ ଓଜନ, ଶାରୀରିକ ପରିଶ୍ରମର ଅଭାବ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯଥା ସ୍ମୋକିଂ କିମ୍ବା ଆଲକୋହଲ ନେବା, ସାଧାରଣତଃ 40-50 ମଧ୍ୟରେ ଏହାର ରିସ୍କ ଅଧିକ ଥାଏ। ତେବେ ଏହି ରୋଗକୁ ପ୍ରତିକାର କରିବା ପାଇଁ ଆମେ ପ୍ରତିମାସରେ ଯଦି ନିଜେ ନିଜର ସ୍ତନର ପରୀକ୍ଷା କରନ୍ତୁ, ଆଉ ସୁଷମ ଖାଦ୍ୟ ଖାଇବା, ପ୍ରତିଦିନ କିଛି ଶାରୀରିକ ପରିଶ୍ରମ କରିବା, ମଦ୍ୟପାନ ଧୂମପାନ ନିବୃତ ରହିବା, ତାହେଲେ ଏହାର ପ୍ରତିକାର ହୋଇପାରିବ। ଏବେ ଜାଣିବା ଆମେ ସ୍ତନର ସ୍ୱୟଂ ପରୀକ୍ଷଣ ବା ବ୍ରେଷ୍ଟ ସେଲ୍ଫ ଏକ୍ଜାମିନେସନ୍ କ'ଣ। ଏହା ସ୍ତନର ଆକାରକୁ ଆଗୁଆ ଧରିବା ପାଇଁ ସହଜ ଓ ଶକ୍ତିଶାଳୀ ଉପାୟ। ପ୍ରତ୍ୟେକ ମହିଳା 20 ବୟସ ପରେ ପ୍ରତିମାସରେ ଥରେ ନିଜ ସ୍ତନ ପରୀକ୍ଷା କରିବା ଉଚିତ। ମାସିକ ଋତୁସ୍ରାବ ଶେଷ ହେବାର 7-10 ପରେ ଏହା କରିବାର ସର୍ବୋତ୍ତମ ସମୟ। ତେବେ ଏହାର ପଦ୍ଧତି ହେଉଛି 2। ଆପଣ ନିରୀକ୍ଷଣ କରିକି ଦେଖିବେ, ଆଉ ଗୋଟେ ସ୍ପର୍ଶ କରିକି ଦେଖିବେ। ତ ଆଇନା ସାମ୍ନାରେ ଆପଣ ସିଧା ହୋଇ 2 ତଳକୁ, ପରେ ମୁଣ୍ଡ ଉପରକୁ ଏବଂ ଅଣ୍ଟାରେ ରଖି ସ୍ତନର ଆକାର, ଆକୃତି ଓ ଚମଡ଼ାରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରନ୍ତୁ। ନିପୁଲରୁ କୌଣସି ପାଣି ବା ରକ୍ତ ବାହାରୁଛି କି ତାହା, କିମ୍ବା ନିପୁଲ ଭିତରକୁ ପଶିଯାଇଛି କି ତାହା ଦେଖନ୍ତୁ। ଆଉ ଦ୍ୱିତୀୟ ମେଥଡ଼ ହେଲା, ଶୋଇଥିବା ଅବସ୍ଥାରେ ଚିଦ୍ ହୋଇ ଶୋଇପଡ଼ନ୍ତୁ। ଡାହାଣ ସ୍ତନ ପରୀକ୍ଷା କରିବା ପାଇଁ ଡାହାଣ କାନ୍ଧ ତଳେ ଏକ ତକିଆ ରଖନ୍ତୁ। ବାମ ହାତର ପ୍ୟାଡ୍ସ ଅଫ୍ ଫିଙ୍ଗର ବ୍ୟବହାର କରି ଡାହାଣ ସ୍ତନକୁ ଛୋଟ ଛୋଟ ଗୋଲାକାର ଚକ୍ରରେ ସ୍ପର୍ଶ କରନ୍ତୁ। ଆଉ ଏଇଟା କଲା।

0: ବୋନ୍‌ରୁ ଆରମ୍ଭ କରି ପେଟର ଉପର ପର୍ଯ୍ୟନ୍ତ ଏବଂ କାଖରୁ ସ୍ତନର ମଝି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଞ୍ଚଳକୁ ଯାଞ୍ଚ କରନ୍ତୁ। ହାଲୁକା, ମଧ୍ୟମ ଓ କଠିନ ଚାପ ପ୍ରୟୋଗ କରନ୍ତୁ। ନିପୁଲକୁ ହାଲକା ଚିପି କୌଣସି ଡିସଚାର୍ଜ ଅଛି କି ନାହିଁ ଦେଖନ୍ତୁ। ଏହି ପଦ୍ଧତି ବାମ ସ୍ତନ ପାଇଁ ଡାହାଣ ହାତ ବ୍ୟବହାର କରି ପୁନରାବୃତ୍ତି କରନ୍ତୁ। ଯଦି ବ୍ରେଷ୍ଟ ସେଲ୍ଫ ଏକ୍ଜାମିନେସନ୍ ସମୟରେ କୌଣସି ଗଣ୍ଠି କଠିନତା କିମ୍ବା କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଜଣାପଡ଼େ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଆଉ ଡାକ୍ତର ଟ୍ରିପୁଲ୍ ଆସେସମେଣ୍ଟ ମାଧ୍ୟମରେ ରୋଗ ନିର୍ଣ୍ଣୟ କରନ୍ତି, ଯାହାକି ଶତକଡ଼ା 99%ରୁ ଅଧିକ ସଠିକ୍ ହୋଇଥାଏ। ତେବେ ଏହି ଟ୍ରିପୁଲ୍ ଆସେସମେଣ୍ଟ କ'ଣ? ଟ୍ରିପୁଲ୍ ଆସେସମେଣ୍ଟ ମାନେ ହେଉଛି କ୍ଲିନିକାଲ୍ ପରୀକ୍ଷା, ରେଡିଓଲୋଜିକ୍ ଇମେଜିଂ, ଆଉ ଗୋଟେ ହେଲା ହିଷ୍ଟୋପାଥୋଲୋଜିକାଲ୍ ଆନାଲିସିସ୍। କ୍ଲିନିକାଲ୍ ପରୀକ୍ଷା ମାନେ ଜଣେ ବିଶେଷଜ୍ଞ ଡାକ୍ତର ରୋଗୀର ସ୍ତନ ଆଉ କାଖ ଏବଂ ଅନ୍ୟାନ୍ୟ ଫ୍ୟାମିଲି ହିଷ୍ଟ୍ରି, ସିମ୍ପଟମ୍ସ ଆଦିକୁ ପଚାରି ବୁଝିଥାନ୍ତି। ରେଡିଓଲୋଜିକାଲ୍ ଇମେଜିଂ ମାନେ 40 ବର୍ଷରୁ ଅଧିକ ରୋଗୀମାନଙ୍କର ମାମୋଗ୍ରାଫି ଆଉ 35 ବର୍ଷରୁ କମ୍ ରୋଗୀମାନଙ୍କର ଅଲ୍ଟ୍ରାସାଉଣ୍ଡ କରାଯାଇଥାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ସ୍ତନ କର୍କଟରେ ଚିହ୍ନଟ ଓ ପ୍ରତିକାର ବିଷୟରେ ଆଲୋଚନା କଲେ ଡାକ୍ତର ପ୍ରତ୍ୟୁଷ ରଞ୍ଜନ ବିଶ୍ୱ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ତମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ଦୂରସଞ୍ଚାର, ଡିଜିଟାଲ୍ ସଂଯୋଗ ଏବଂ ବୈଷୟିକ ନବସୃଜନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶିତ ହେବ। ଏଥିସହ ଏହା ବିଶ୍ୱସ୍ତରୀୟ ସହଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ କରିବ। ଚଳିତ ବର୍ଷର ଭାରତୀୟ ମୋବାଇଲ୍ କଂଗ୍ରେସର ବିଷୟବସ୍ତୁ ରହିଛି ସ୍କେଲ୍ ୱିଦାଉଟ୍ ବାଉଣ୍ଡରିଜ୍। ଏହା ଡିଜିଟାଲ୍ ନବସୃଜନ, ନୂଆ ପିଢ଼ିର ସଂଯୋଗ ବ୍ୟବସ୍ଥା ଏବଂ ପ୍ରଯୁକ୍ତିଭିତ୍ତିକ ବିକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା କ୍ଷମତାକୁ ପ୍ରତିଫଳିତ କରୁଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ କାର୍ଯ୍ୟକ୍ରମକୁ ଦୂରସଞ୍ଚାର ବିଭାଗ ଏବଂ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରୁଛନ୍ତି। ଏଥିରେ ନବସୃଜନ, ନୂଆ ପିଢ଼ିର ଡିଜିଟାଲ୍ ଭିତ୍ତିଭୂମି, ପ୍ରଯୁକ୍ତିଭିତ୍ତିକ ଆର୍ଥିକ ବିକାଶ, ସମାବେଶୀ ଡିଜିଟାଲ୍ ସୁବିଧା ଏବଂ ସୁରକ୍ଷିତ ଓ ସୁଦୃଢ଼ ଡିଜିଟାଲ୍ ପରିବେଶର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ 5G ଓ 6G, ନୂଆ ପିଢ଼ିର AI ନେଟୱାର୍କ, ସେମି କଣ୍ଡକ୍ଟର, ନନ୍ ଟେରେଷ୍ଟ୍ରିଆଲ୍ ନେଟୱାର୍କ, ସାଇବର ସୁରକ୍ଷା, କ୍ୱାଣ୍ଟମ୍ ଯୋଗାଯୋଗ, ଉଦ୍ୟୋଗ ପରିବର୍ତ୍ତନ, ସର୍କୁଲାର ଇକୋନୋମି ଏବଂ ESG ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଭଳି 9ଟି ପ୍ରମୁଖ କ୍ଷେତ୍ର ସ୍ଥାନ ପାଇଛି। ଜିଏସ୍ଟି ପରିଷଦର 57ତମ ବୈଠକ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ପ୍ରଭାବ ପାଇଁ ନୀତିଗତ ସଂସ୍କାର ଉପରେ ଆଲୋଚନା କରାଯିବ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5ଟି ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ଜିଏସ୍ଟି ବ୍ୟବସ୍ଥାରେ ପ୍ରଶାସନିକ ଜଟିଳତାକୁ ସ୍ୱୟଂଚାଳିତ କରିବା ସହ ସରଳ କରିବା ଏବଂ ବିଶେଷ କରି କ୍ଷୁଦ୍ର ବ୍ୟବସାୟୀଙ୍କ ଅନୁପାଳନ ବୋଝ ହ୍ରାସ କରିବା ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତାବିତ 5ଟି କ୍ଷେତ୍ର ମଧ୍ୟରେ ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଓ ଇ କମର୍ସ ରହିଛି। ରୁଷ ସେନାରେ କାର୍ଯ୍ୟରତ 69 ଜଣ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ କର୍ତ୍ତୃପକ୍ଷଙ୍କଠାରୁ ଭାରତ ସରକାର ତଥ୍ୟ ମାଗିଛନ୍ତି। ୟୁକ୍ରେନ୍ଠାରେ ଚାଲିଥିବା ଯୁଦ୍ଧରେ ରୁଷ ସେନା ସହ କାର୍ଯ୍ୟରତ ସମସ୍ତ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ନୂଆଦିଲ୍ଲୀ ମସ୍କୋକୁ ନିୟମିତ ଭାବେ ଅନୁରୋଧ କରିଆସୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସରକାରଙ୍କ ଉଦ୍ୟମ ଯୋଗୁଁ ଏପର୍ଯ୍ୟନ୍ତ 140 ଜଣ ଭାରତୀୟ ରୁଷ ସେନାରୁ ମୁକ୍ତି ପାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି, ମୋଟ 269 ଜଣ ଭାରତୀୟ ନାଗରିକ ରୁଷ ସଶସ୍ତ୍ର ବାହିନୀରେ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ 140 ଜଣଙ୍କୁ ଭାରତ ଉଦ୍ୟମରେ ପୂର୍ବରୁ ମୁକ୍ତି ମିଳିସାରିଛି। ଅନ୍ୟ 69 ଜଣ ଭାରତୀୟଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ ରୁଷ କର୍ତ୍ତୃପକ୍ଷଙ୍କଠାରୁ ଭାରତ ତଥ୍ୟ ମାଗିଛି। ଏହି ସମୟରେ ରୁଷ ସେନାରେ ଚାକିରି କରିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସତର୍କ କରିଛି। ରୁଷ ସେନାରେ ଯୋଗଦେବା ପାଇଁ ମିଳୁଥିବା ପ୍ରସ୍ତାବଠାରୁ ଭାରତୀୟ ନାଗରିକମାନେ ଦୂରେଇ ରହିବାକୁ ଶ୍ରୀ ଜୟସ୍ୱାଲ ଅନୁରୋଧ କରିଛନ୍ତି। ଏହି ସଂଘର୍ଷରେ ରୁଷ ସେନା ପାଇଁ କାର୍ଯ୍ୟ କରିବା ସମୟରେ ଏପର୍ଯ୍ୟନ୍ତ 51 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 70 ବର୍ଷ ଧରି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 370କୁ ଅସ୍ପୃଶ୍ୟ ବୋଲି ବିବେଚନା କରାଯାଉଥିଲା। ଏହାକୁ ଉଚ୍ଛେଦ କରିବା ପରିଣାମକୁ ନେଇ ଆଶଙ୍କା ଥିବାରୁ ପୂର୍ବରୁ ସରକାରଗୁଡ଼ିକ ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନଥିଲେ। 2016 କାଶ୍ମୀର ଉପତ୍ୟକାରେ ସର୍ବାଧିକ 51 ଦିନ ଧରି କର୍ଫ୍ୟୁ ଜାରି ରହିଥିଲା ଏବଂ ଗୋଟିଏ ହତ୍ୟା ଘଟଣା ପରେ ସେଠାରେ ବିଦ୍ୟାଳୟଗୁଡ଼ିକ 8 ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେଣୁ ଅନୁଚ୍ଛେଦ 370 ଉଚ୍ଛେଦ କଲେ ବ୍ୟାପକ ଅଶାନ୍ତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନୁଚ୍ଛେଦ 370 ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ହିଂସାକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଦୃଢ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆଦେଶ, ସଂସଦୀୟ ସଂକଳ୍ପ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ଗୋଟିଏ ଦିନରେ ଆଗତ କରାଯାଇଥିଲା, ଫଳରେ ଘୋଷଣା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ମଧ୍ୟରେ କୌଣସି ବ୍ୟବଧାନ ରହିନଥିଲା। ପରେ 2023 ମସିହା ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କିତ ସମଗ୍ର ପ୍ରକ୍ରିୟାକୁ ବୈଧ ବୋଲି ରାୟ ଦେଇଥିଲେ। ଅନୁଚ୍ଛେଦ 370 ସର୍ବଦା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ। 2024 ଜମ୍ମୁ କାଶ୍ମୀର ବିଧାନସଭା ପାଇଁ ଏକ ଦଶନ୍ଧି ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ,
3: ଜମ୍ମୁ କାଶ୍ମୀର ଓ ଲଦାଖ ମେ ଏକ ନୟେ ଯୁଗ କି ଶୁରୁଆତ ହୁଇ। ଅବ ଦେଶ କେ ସଭି ନାଗରିକୋଁ କେ ହକ୍ ଭି ସମାନ ହୈ ଔର ଦାୟିତ୍ୱ ଭି ସମାନ ହୈ। ମୈଁ ଜମ୍ମୁ କାଶ୍ମୀର କେ ଲୋଗୋଁ କୋ, ଲଦାଖ କେ ଲୋଗୋଁ କୋ ଔର ପ୍ରତ୍ୟେକ ଦେଶବାସୀ କୋ ହୃଦୟପୂର୍ବକ ବହୁତ ବହୁତ ବହୁତ ବଧାଇ ଦେତା ହୁଁ। ସାଥିଓ, ସମାଜ ଜୀବନ ମେ କୁଛ ବାତେଁ ସମୟ କେ ସାଥ ଇତନି ଗୁଲମିଲ ଜାତି ହୈ କି କଇ ବାର ଉନ୍ ଚିଜୋଁ କା ଏକ ପ୍ରକାର ସେ ମନ ମେ ସ୍ଥାୟୀ ଭାବ ବନ ଜାତା ହୈ, ସ୍ଥାୟୀ ମାନ ଦିଆ ଜାତା।
2: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗତ 17 ଗୁଜରାଟର ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ସଂକଳ୍ପ ବାଇକ୍ ଯାତ୍ରା ଗତକାଲି ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ କାଶୀରେ ଆୟୋଜିତ ସମାପନୀ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଯୋଗୀ ଆଦିତ୍ୟନାଥ କହିଥିଲେ, ଗତ 12 ମଧ୍ୟରେ କାଶୀ ଏବଂ ଗତ 10 ଉତ୍ତରପ୍ରଦେଶରେ ଅନେକ ପରିବର୍ତ୍ତନ ଘଟିଛି। କାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟାର ରାମ ମନ୍ଦିର, ମା ବିନ୍ଧ୍ୟବାସିନୀ କରିଡର, ଭବ୍ୟ କୁମ୍ଭ ଏବଂ ମଥୁରା ବୃନ୍ଦାବନର ଆଧ୍ୟାତ୍ମିକ ପରିବେଶ ନୂଆ ଭାରତ ଓ ନୂଆ ଉତ୍ତରପ୍ରଦେଶର ପରିଚୟ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଜୀବନର 25 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବଡ଼ନଗରରୁ ତାଙ୍କ କର୍ମଭୂମି ବାରାଣସୀକୁ ଆସିଥିବା ଅତିଥିମାନଙ୍କୁ ସେ ସ୍ୱାଗତ କରିଥିଲେ। ସେ କହିଥିଲେ, ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ 25 ସେବା ସଂକଳ୍ପକୁ ସମ୍ମାନ ଜଣାଇବାର ଏକ ଅବସର। ଏହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଧ୍ୟ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ବାଇକ୍ ଯାତ୍ରୀମାନେ କାଶୀ ବିଶ୍ୱନାଥ ଧାମରୁ ଗଙ୍ଗାଜଳ ନେଇ 10 ରାଜ୍ୟ ଦେଇ କାଶୀରେ ପହଞ୍ଚିଥିଲେ। ସେମାନେ ଗୁଜରାଟର ହଟକେଶ୍ୱର ମହାଦେବ ଏବଂ ବିଭିନ୍ନ ନଦୀର ପବିତ୍ର ଜଳ ଭଗବାନ ବିଶ୍ୱନାଥଙ୍କୁ ଅର୍ପଣ କରିଥିଲେ। ଆଜି 94ତମ ଭାରତୀୟ ବାୟୁସେନା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାୟୁସେନା ଦିବସର ବିଷୟବସ୍ତୁ ରହିଛି ଭାରତୀୟ ବାୟୁସେନା ଅଦମ୍ୟ ଅପ୍ରତିହତ ଓ ନିଖୁଣ। ବାୟୁସେନା

0: ଦିବସର ପୂର୍ବ ସନ୍ଧ୍ୟାରେ ଆକାଶବାଣୀ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଅମରପ୍ରୀତ ସିଂ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ସର୍ବଦା ସଜାଗ ଓ ଦୃଢ଼ ପ୍ରତିବଦ୍ଧତା ସହ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଗତବର୍ଷର ଅପରେସନ୍ ସିନ୍ଦୁର ସମନ୍ୱିତ ବାୟୁ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଶକ୍ତିକୁ ପୁନଃ ପ୍ରତିପାଦିତ କରିଛି। ଏହା ଦେଶର ସାର୍ବଭୌମତ୍ୱ ରକ୍ଷା କରିବାରେ ବାୟୁସେନାର ସାମର୍ଥ୍ୟ ଓ କ୍ଷମତାକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।
1: इन संघर्षों में हमने देखा है कि वायु शक्ति राष्ट्र के हितों की रक्षा करने का एक प्रमुख साधन है। देश की वायु शक्ति का प्राथमिक माध्यम होने के नाते भारतीय वायुसेना सतर्कता और दृढ़ संकल्प के साथ राष्ट्र की सुरक्षा के लिए सदैव तत्पर है। अपनी मारक क्षमता के अलावा भारतीय वायुसेना ने संकट के समय में हमेशा आगे बढ़कर देश और मानवता की सेवा की है।
0: ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ମାନୁ ଶାହା ଓ ଦିଆ ଚିତାଲେ ପ୍ରଥମ ଭାରତୀୟ ଯୋଡ଼ି ଭାବେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ରୋମାନ୍ ଯୋଡ଼ିଙ୍କୁ 3-0 ପରାସ୍ତ କରିଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲ୍ରେ 11-9, 13-11 ଓ 11-3 ସେଟ୍ରେ ବିଜୟ ହାସଲ କରି ଶେଷ ଚାରିଟିରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ୍।
3: ଚାଷୀ ଭାଇ ବହେନ୍ମାନେ ତ କେତନି କେତେ କିସ୍ମର ଚାଷ୍ କରୁଛନ୍। ହେନ୍ତା ଦେଖ୍ବାରେ ଗଲେ ଡାଲ୍ ଜାତିଆ, ତିଲ୍ ବିଜା କିସ୍ମର, ବୁଟା କିସ୍ମର ଆର୍ ତାର୍ ସାଙ୍ଗେ ଲୌହ ଜାତିଆ କିସ୍ମର ଫସଲ ବି ଚାଷ୍ କରି ଆସୁଛନ୍। ଇ ଲୌହ ଜାତିଆ ଫସଲ ଭିତରେ ପୁଟଲ, କୁନ୍ଦରୁ, କର୍ଲା, ଜହ୍ନି, ସେମି, ଝୁଲିର୍ ଏନ୍ତା କେତନି କେତେ କିସ୍ମର ଫସଲ ଅଛେ। ଯେନ୍ ଚାଷୀ ଭାଇ ବହେନ୍ମାନେ ଯଦି ଇ ଲୌହ ଜାତିଆ ଫସଲ ଚାଷ୍ କର୍ବାର୍କେ ଯିବେ ବେଲେ ତାର୍ ଆଗୁନୁ ଠିକ୍ ଭାବେ ଯଦି ଚାଷ୍ ଲାଗି ସଜବାଜ ହେବେ ଆର୍ ଠିକ୍ ହିସାବେ ବିହନ ପାଚେ ଯଦି ଖଞ୍ଜା ଉଡ଼ା କରିକିରି ଚାଷ୍ କରିବେ ବେଲେ ଅଧିକା ଲାଭ ପାଇପାରିବେ। ଚାଷୀମାନେ ଯେନ୍ସି ବି ଫସଲ ଚାଷ୍ କର୍ବାର୍କେ ଯାଉଛନ୍ ବେଲେ ପହେଲା ଦେଖ୍ବେ ଯେ ବିହନ୍କେ, ବିହନ୍ ବାଛ୍ବାର୍ ସମୟକେ ଉନ୍ନତ କିସ୍ମର ବିହନ୍ ଯୋଗାଡ଼ କର୍ବାକେ ପଡ଼୍ବା। ଯେନ୍ତା ବିହନ୍ ଆନ୍ବେ ହେନ୍ତା ଗଛ୍ ହିଁ ହେବା। ସେଥିର୍ଲାଗି ବୋଲିକିରି ବିହନ୍ ଠିକ୍ ଥିଲେ ଗଛ୍ଟା ବି ଠିକ୍ ହେବା ଆରୁ ଅଧିକା ଫଲ୍ ଫଲି ପାର୍ବା। ଜଗାବାର୍ ଆଗୁନୁ ଜମିକେ 3-4 ଜୁତି ନେଇକିରି ଭଲ୍ ଭାବେ ମାଟ୍କେ ଗୁଣ୍ କରିଦେବେ। ମାଟ୍ ଗୁଣ୍ ହେଇଗଲା ପରେ ମାଟ୍କେ ହୁଲା ଟେକି ନେବେ ଆର୍ ହୁଲାନୁ କମ୍ପୋଷ୍ଟ ନେ ତ ସଡ଼ା ଗୋବର ଖତ ଭଲ ଭାବେ ମାଟି ଉପରେ ଦେଇ ନେଇକିରି ତାର୍ ଉପରେ ଫେର୍ ମାଟ୍କେ ଉସାସ କରିକିରି ଥାପି ଦେବେ। ଗୁଟେ ହୁଲାନୁ ପ୍ରାୟ 2-3 ବିହନ୍ ଯୋଗାଇ ଦେବେ ଆରୁ ବିହନ୍କେ ଯେତେବେଲେ ମାଟ୍ ଭିତରେ ତୁପି ନେବେ କି ତାର୍ ଉପରେ ପତର୍ ଗୁଟେ ଦେଇ ନେବେ। ଖାଇଦେଲେ ବେଲେ ପାନ୍ ଝିଟିକିରି ପତର୍କେ ପହେଲା ଡାବି ନେବେ। ପାନ୍ ଯେତେବେଲେ ଦେବେ ସେଟା ସିଧା ତାମାନେ ବିହନ୍ ନିକେ ନେଇ ପଡ଼ିକିରି ବିହନ୍କେ ଖୁଲେଇକରି ଉହୁଲେଇ ନେଇପାରେ। ସେଥିର୍ଲାଗି ବୋଲିକିରି ଉପରେ ଯଦି ପତର୍ଟେ ଦାବି ନେଇକିରି ଯଦି ପାନ୍ ଦେବେ ବେଲେ ଠିକ୍ ହେବା ଆରୁ ପାନ୍ଟା ବି ବତରେ ବତରେ ମ୍ୟାଟ୍କେ ଯାଇକିରି ଭେଦି ପାର୍ବା। ଯେତେବେଲେ ଗଜା ହେବା, ଗଜା ହେଇକି ଦୁଇ ପତ୍ରିଆ ହେଇଯିବା ତାର୍ ଆଗୁନୁ ପତର୍କେ ଅଲଗେଇ ଦେବେ। ଯଦି ମନାନ 2 ଅଧିକା ଗଜ ଆଙ୍କିଥିବା ବେଲେ ସେନ 2 ଗଜ୍କେ ରଖିକରି ବାକିଟାକେ ଘିଚିକରି ଫିକି ଦେବେ। ହେନ୍ତା ଗଛ୍ ଯେନ୍ତା 4 ହେଇଯିବା କି ରାଞ୍ଜ ଦେଇଦେବେ। କାଁଦିଲେ ବେଲେ ଲୌହ ଜାତିଆ ଫସଲ ଚାଷ୍ କର୍ବାକେ ଯିବେ ବେଲେ ରାଞ୍ଜ ଯଦି ନେଇ ଦେବେ ବେଲେ ଲୌହଟା ନେଇ ରୁହେ। ସେଥିର୍ଲାଗି ବୋଲିକିରି ତାର୍ ରାଞ୍ଜର ବ୍ୟବସ୍ଥା କର୍ବେ ଆରୁ ରାଞ୍ଜଟା ଏନ୍ତା ବତରେ ଦେବେ ଯେ ଯେନ୍ତା ସେମିଟା ଫଲି ବସ୍ବା ଆରୁ ବତରି ଯିବା। ଯେତେବେଲେ ତୁଲିବାର୍କେ ଯିବେ ସେ ସମୟକେ ଯେନ୍ତା ସୁବିଧା ହେଇକରି ତୁଲି ପାର୍ବେ ସେ ହିସାବେ ରାଞ୍ଜକେ ଗାଡ଼ି ଦେବେ। ପାନ୍ ଯେନ୍ତା ଠିକ୍ ହିସାବେ ଫସଲ୍କେ ହେଇପାର୍ବା ସେଥିର୍ଲାଗି ବୋଲିକିରି 15-20 ଥରେ ଲେଖା ପାନ୍ ବଢ଼ାବାର୍ ସୁବିଧା କର୍ବେ। କେତେବେଲେ ବେଲେ ପାନ୍ ଯଦି ନେଇ ଦେବେ ବେଲେ ତ ଗଛ୍ଟା ମରିଯିବା ଆର୍ ହୁଲାନ ଯେତେବେଲେ ଥିବା ଯେନ୍ତା ପାନ୍ଟା ଭଲ ଭାବେ ବୁନ୍ଦ ତକ୍ ଭେଦି ପାର୍ବା ସେ ହିସାବେ ପାନ୍ ବଢ଼ାବାର୍ ସୁବିଧା କର୍ବେ। ଯେତେବେଲେ ପହେଲା ହେଇକରି ଫୁଲ୍ ଫୁଟ୍ବାର୍ ମୂଲ୍ ହେବା, ଫୁଲ୍ ଅଧା ଝଡ଼ି ଯାଏସି, ସେଥିର୍ଲାଗି ବୋଲିକିରି ଫୁଲ୍କେ ଠରାବାର୍ ଲାଗି 1 ଲିଟର୍ ପାନ୍ 3 1 ମିଲି ଲିଟର୍ ପ୍ଲାନୋଫିକ୍ସ ଗୁଲି ନେଇକରି ସ୍ପ୍ରେ କରିଦେବେ ବେଲେ ଫୁଲ୍ କଷି ଯେନ୍ ଝଡ଼ି ଯିବାର୍ ଯାଏସି ଆର୍ ଝଡ଼ି ନେଇ ପାରେ, ଠର୍ ହେଇଯିବା ଆର୍ ଅମଲ୍ଟା ବି ସେ ଦେଲେ ବୋଲିକିରି ବଢ଼ି ଯାଏସି। ଯେନ୍ସି କିସମର୍ ଫସଲ ଚାଷ୍ କଲେ ପ୍ରାୟ ରୋଗ୍ ପୋକ୍ ଲାଗିଥିସନ୍, ଆର୍ ରୋଗ୍ ପୋକ୍ ଯଦି ଲାଗିବେ ବେଲେ ତ ଫସଲର କେତେ କେତେ ନୁକସାନ ହେଇଯାଏସି। ସେଥିର୍ଲାଗି ବୋଲିକିରି ଫସଲ୍କେ ସବୁବେଳେ ନିଘା ଦେଉଥିବେ। ଆର୍ ରୋଗ୍ ପୋକ୍ ଲାଗିଗଲେ କି ହେଲୁଆନି ହେଇକରି ତାର୍ ଏ ଉପାୟ ଯଦି କରିବେ ବେଲେ ଫସଲର ନୁକସାନ ହେଇପାରେ ଆରୁ ଫସଲଟା ବଞ୍ଚିଯିବା। ସେମି ଫସଲର ରୋଗ୍ ପୋକ୍ ହିସାବରେ ଦେଖ୍ବାରେ ଗଲେ ପତର୍ ଦାଗ୍ ରୋଗ୍, ଯୌ ପୋକ୍ ଇସବୁ ଲାଗିକରି ନୁକସାନୀ କରିଦେସନ୍। ପତର୍ ଦାଗ୍ ରୋଗ୍ ଯଦି ଲାଗିବା ବେଲେ ପତର୍ ତିନ୍ ଗୋଲ୍ ଗୋଲ୍ ହେଇକରି ମାଟିଆ ରଙ୍ଗର ଚିହ୍ନାମାନେ ଦେଖାଯାଏସି। ଇ ପୋକ୍କେ ଆୟତ୍ କର୍ବାର୍ ଲାଗି ବୋଲିକରି ଏକ ଲିଟର ପାନ୍ ସାଙ୍ଗେ ତିନି ଗ୍ରାମ ହିସାବେ କପର୍ ଅକ୍ସିକ୍ଲୋରାଇଡ଼୍ ଉଷକେ ଗୁଳି ନେଇକରି ଯଦି ସ୍ପ୍ରେ କରିବେ ବେଲେ ଇ ପତର୍ ଦାଗ୍ ରୋଗ୍ଟା ଭଲ୍ ହେଇଥିସି। ହେନ୍ତା ଫଲବିନ୍ଧା ପୋକ୍ ଯଦି ଲାଗିବା ବେଲେ ଛୁଆ ଯେନ୍ ପୋକ୍ମାନେ ଥିସନ୍ ସେଟା ଫୁଲ୍ ଭିତରେ ଢୁକି ଯାଏସନ୍। ଆରୁ ଯେନ୍ ଚାଷୀମାନେ ଯଦି ବିହନ ବାଛ୍ବାର୍ ସମୟକେ ରୋଗ୍ ସହେବାର୍ କିସମ ଯଦି ଯେନ୍ଟାକି ସେମିର ପୋଷାକ କିସମ ଅଛେ ଇ କିସମ ଯଦି ବାଛିଥିବେ ବେଲେ ତ ପ୍ରାୟ ଇ ରୋଗ୍ଟା ଲାଗିନି ପାରନ୍। ସେଥିର୍ଲାଗି ବୋଲିକି ଚାଷୀମାନେ ସବୁବେଳେ ସୋର୍ ରଖ୍ବେ ଯେ ଯେନ୍ ବିହନ ବି ଆନୁନ୍ ଯେନ୍ସି କିସମର ଫସଲ ଚାଷ୍ କରୁଛନ୍ ବେଲେ ବିହନ ବାଛ୍ଲା ବେଲିକେ ଯେନ୍ଟାକି ରୋଗ୍ ସହେବାର୍ ତାକତ୍ ଥିବା ସେନ୍ତା କିସମର ଯଦି ଫସଲ ଚାଷ୍ କରିବେ ବେଲେ ଅଏନ୍ ହେଇପାର୍ସି। ଇ ରୋଗ୍ନୁ ଫସଲ୍କେ ବଞ୍ଚାବାର୍ ଲାଗି ବୋଲିକିରି ଫୁଲ୍ କଷି ଆଏଲା ସମୟକେ ଏକ ଲିଟର ପାନ୍ ଥିନ୍ ଦୁଇ ମିଲିଲିଟର ହିସାବେ କ୍ଲୋରୋପାଇରିଫସ୍ ଟାଫାବାନ୍ ଉଷକେ ଗୁଲି ନେଇକରି ଯଦି ସ୍ପ୍ରେ କରିବେ ବେଲେ ଏ ରୋଗ୍ଟା ଭଲ ହେଇଯିବା, ଯେନ୍ଟାକି ଫସଲ୍କେ ନୁକସାନୀ କରିନେଇପାରେ। ଫେର୍ ପନ୍ଦର ଦିନ ଉତାରୁ ଘାଏ ଫେର୍ ଥରେ ସ୍ପ୍ରେ କରିନେବେ। ହେନ୍ତା ଯେଉଁ ପୋକ୍ ଯଦି ଲାଗିବା ବେଲେ ଚାଷୀମାନେ ଦେଖ୍ବେ ଯେ ଫସଲ ନ ପ୍ରାୟ ଗଛେ ସବୁ କଲା କଲା ପୋକ୍ମାନେ ଲଟ୍କି ଥିସନ୍ ଆର୍ ଗଛର ରସ୍କେ ଚୁହି ଦେସନ୍। ବାଦଲ ପାକ୍ ଯଦି କରିଦେବା ବେଲେ ଇ ସମୟକେ ପ୍ରାୟ ପୋକ୍ଟା ବେଶିକରି ବଢ଼ି ଯାଏସନ୍। ଇ ପୋକ୍କେ ଆୟତ୍ କର୍ବାର୍ ଲାଗି ବୋଲିକିରି ତିନି ଲିଟର ପାନ୍ ତିନ୍ ଏକ ଗ୍ରାମ ହିସାବେ ଆସିଟାମି ପ୍ରିଟ୍ ନାଇଁ ତ ଏକ ଗ୍ରାମ ଥାୟୋମେଥକ୍ସ କାମ୍ ଗୁଲି କରି ସ୍ପ୍ରେ କରିବେ ବେଲେ ଇ ପୋକ୍ଟା ଆୟତ୍ ହେଇପାର୍ବା।
2: ଶୁଣିଲେ ଚାଷର ହାଲ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ଦୃଷ୍ଟି ଦିବସ। ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାରକୁ ସମଗ୍ର ବିଶ୍ୱରେ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ଦ ପ୍ରିଭେନ୍ସନ୍ ଅଫ୍ ବ୍ଲାଇଣ୍ଡନେସ୍ ବା ଅନ୍ଧତ୍ୱ ନିରାକରଣ ଆନ୍ତର୍ଜାତୀୟ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଏହି ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଏ। ଏହି ଦିବସର ଶୁଭାରମ୍ଭ 2000 ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ଦ ପ୍ରିଭେନ୍ସନ୍ ଅଫ୍ ବ୍ଲାଇଣ୍ଡନେସ୍ ସଂଗଠନର ମିଳିତ ପ୍ରୟାସ ଭିଜନ 2020 ଦ ରାଇଟ୍ ଟୁ ସାଇଟ୍ ଏହି ଅଭିଯାନ ଅଧୀନରେ ହୋଇଥିଲା। ଆଖି ଆମ ଶରୀରର ସବୁଠାରୁ ଅମୂଲ୍ୟ ରତ୍ନ ଏବଂ ଏହି ଦିବସ ମାଧ୍ୟମରେ ସମଗ୍ର ବିଶ୍ୱରେ ଦୃଷ୍ଟିଶକ୍ତିର ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ଧତ୍ୱ ତଥା ଦୃଷ୍ଟିଦୋଷ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ବିଶ୍ୱରେ ପ୍ରାୟ 1 ବିଲିୟନ୍ରୁ ଅଧିକ ଲୋକ ବିଭିନ୍ନ ପ୍ରକାରର ଦୃଷ୍ଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହାର ଏକ ବଡ଼ ଭାଗ ସମୟୋଚିତ ଚିକିତ୍ସା ଏବଂ ସାଧାରଣ ଯତ୍ନ ଦ୍ୱାରା ନିବାରଣ କରାଯାଇପାରିବ। ମୋତିଆବିନ୍ଦୁ, ଗ୍ଲୁକୋମା ଏବଂ ଡିଜିଟାଲ ସ୍କ୍ରିନ୍ ବ୍ୟବହାର ଜନିତ ଆଖିର ରୋଗ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ସମସ୍ତ ବର୍ଗର ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଚକ୍ଷୁ ଚିକିତ୍ସା ସୁବିଧା ପହଞ୍ଚାଇବା ହେଉଛି ଏହି ଦିବସର ପ୍ରମୁଖ ଲକ୍ଷ୍ୟ। ନିୟମିତ ଚକ୍ଷୁ ପରୀକ୍ଷା କରାଇବା ଆମ ଜୀବନର ଏକ ଅଭ୍ୟାସ ହେବା ଉଚିତ। ପ୍ରତିବର୍ଷ ଏହି ଦିବସ ପାଇଁ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବା ବିଷୟବସ୍ତୁ ଘୋଷଣା କରାଯାଇଥାଏ। ବିଶ୍ୱସ୍ତରୀୟ ଅଭିଯାନର ମୁଖ୍ୟ ବିଷୟବସ୍ତୁଟି ହେଉଛି ନିଜ ଆଖିକୁ ଭଲ ପାଆନ୍ତୁ। ଏହି ବାର୍ତ୍ତା ଆମକୁ ଶିକ୍ଷା ଦିଏ ଯେ ଆମେ କର୍ମକ୍ଷେତ୍ର, ବିଦ୍ୟାଳୟ ତଥା ଦୈନନ୍ଦିନ ଜୀବନରେ ଆଖିର ଯତ୍ନ ନେବା ସହ ପିଲାମାନଙ୍କ ଦୃଷ୍ଟିଶକ୍ତି ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତାହେଲେ ଆସନ୍ତୁ ନା ଶ୍ରୋତାବନ୍ଧୁ, ଆମେ ମଧ୍ୟ ଶପଥ ନେବା, ଆମେ ନିଜେ ଆଖିର ଯତ୍ନ ନେବା, ଅନ୍ୟମାନଙ୍କୁ ଚକ୍ଷୁ ସୁରକ୍ଷା ପାଇଁ ଉତ୍ସାହିତ କରିବା ଏବଂ ସମାଜରେ ନେତ୍ରଦାନ ଭଳି ମହତ୍ କାର୍ଯ୍ୟ ପାଇଁ ସଚେତନତା ଜାଗ୍ରତ କରିବା।

ନାମରୁ ରୟାଲ ଶବ୍ଦ ହଟାଇ କେବଳ ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାରଫୋର୍ସ ନାମରେ ନାମିତ କରାଯାଇଥିଲା। ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଦେଶର ବାୟୁସୀମାକୁ ଶତ୍ରୁ କବଳରୁ ସୁରକ୍ଷିତ ରଖୁଥିବା ବୀର ଯବାନମାନଙ୍କ ଅଦମ୍ୟ ସାହସ, ଅତୁଳନୀୟ ତ୍ୟାଗ ଏବଂ ଦେଶଭକ୍ତିକୁ ସମ୍ମାନ ଜଣାଇବା। 1947, 1965 ଏବଂ 1971 ତଥା କାର୍ଗିଲ ଯୁଦ୍ଧ ଭଳି ଜଟିଳ ପରିସ୍ଥିତିରେ ଆମ ବାୟୁସେନାର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଛି। କେବଳ ଯୁଦ୍ଧ ନୁହେଁ, ବନ୍ୟା, ବାତ୍ୟା କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା ସବୁବେଳେ ଦେଶବାସୀଙ୍କ ପାଇଁ ଦେବଦୂତ ସାଜି ଠିଆ ହୋଇଛି। ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ ହେଉଛି ନବଃ ସ୍ପୃଶଂ ଦୀପ୍ତମ୍, ଅର୍ଥାତ୍ ଗର୍ବର ସହିତ ଆକାଶକୁ ସ୍ପର୍ଶ କର, ଯାହା ଶ୍ରୀମଦ୍ ଭଗବତ ଗୀତାର 11 ଅଧ୍ୟାୟରୁ ଗ୍ରହଣ କରାଯାଇଛି। ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ଭାରତୀୟ ବାୟୁସେନା ଅନ୍ୟତମ। ଆସନ୍ତୁ ଏହି ପବିତ୍ର ଦିନରେ ଆମେ ସେହି ସମସ୍ତ ଅମର ଶହୀଦ ଏବଂ ସେବାରତ ବାୟୁସେନା ଯବାନମାନଙ୍କୁ ପ୍ରଣାମ ଜଣାଇବା, ଯେଉଁମାନଙ୍କ କଠିନ ପରିଶ୍ରମ ଓ ଜାଗ୍ରତ ପ୍ରହରା ଯୋଗୁଁ ଆଜି ଆମ ଭାରତୀୟ ଆକାଶ ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ।

ଶୁଣିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ତପସ୍ୱିନୀ କାବ୍ୟର 23ତମ ଭାଗ। ତଥ୍ୟ ଉପସ୍ଥାପନା ଓ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କରିଛନ୍ତି ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ ଏବଂ ବୀଣାପାଣି ରଥ। ବାଦ୍ୟଯନ୍ତ୍ରରେ ସହଯୋଗିତା ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା, ପ୍ରଦୀପ୍ତ ଶେଖର ମହାପାତ୍ର ଏବଂ ପ୍ରଭାସ ମହାରଣା।

ତପସ୍ୱିନୀ କାବ୍ୟର ଦଶମ ସର୍ଗରେ ବାତ୍ସଲ୍ୟ ମାଧ୍ୟମରେ ଚିତ୍ରିତ ହୋଇଛି କରୁଣର ଅବକ୍ଷୟ ଓ ଆନୁଷଙ୍ଗିକ ଭାବରେ ପ୍ରଶାନ୍ତ ଆହ୍ଲାଦର ଆବାହନୀ। ଦୁଇଟି ଯମଜ ଶିଶୁ ରାମଙ୍କ ପ୍ରେମର ସନ୍ତକ, ରାମ ରୂପଧର ସତେ ବା ରାମଙ୍କର ନବାବତାର, ଯେଉଁ ରାମପ୍ରେମ ମାତୃ ଅନୁରାଗ ଉଜ୍ଜୀବନ ପାଇଁ କାରଣ, ତାହାର ଏକ ଅପ୍ରତ୍ୟକ୍ଷ ପ୍ରକାଶ ତଥା ଉପଲବ୍ଧି ପ୍ରକାଶ ପାଇଛି ସ୍ତରେ ସ୍ତରେ। ପ୍ରେମର ଏ ସାର୍ଥକ ରୂପଗ୍ରହଣ ଯୋଗୁଁ ଚରିତ୍ରର ଯେଉଁ ପରିମାର୍ଜନା ଘଟିଛି, ତଦ୍ୱାରା ଜୀବନର କାରୁଣ୍ୟ ଓ ଦୈନ୍ୟ ଗୁଣୀଭୂତ ହୋଇଛି। ତଥାପି ବେଳେବେଳେ ସ୍ମୃତିର ସ୍ତରରେ ଏକ ପ୍ରେମ ତପସ୍ୱିନୀକୁ ତାର ଅନ୍ତିମ କର୍ତ୍ତବ୍ୟ ବିଷୟରେ ସଚେତନ କରିଦେଇଛି, କିପରି ଏ ସନ୍ତାନ ଦ୍ୱୟଙ୍କୁ ରାମଙ୍କ ପାଦ ତଳେ ସମର୍ପଣ କରିଦେଇପାରନ୍ତେ।

ଭାବୁଥାନ୍ତି ଥରେ କେଉଁ ଉପାୟ ଦୃଷ୍ଟି ଦେଇ ସ୍ୱାମୀ ପବିତ୍ର ପାଏ, ସମର୍ପଣ କରି ପୁତ୍ର ଯୁଗଳ ଦିଅନ୍ତି ଭାଙ୍ଗି ତନୁ ଅର୍ଗଳ, ପରାଣ ମୃଗ ଯାଇ ସତ୍ୱର ସେ ମୁକ୍ତ ବିପିନେ କରନ୍ତା ଘର। ଏ କର୍ତ୍ତବ୍ୟବୋଧ ଏକାଧାରରେ ନାରୀ ମନର ସ୍ୱାଭାବିକ କାମନା ତଥା ତପସ୍ୱିନୀ ପକ୍ଷରେ ରାମହିତ ସାଧନ ସଂକଳ୍ପର ଅଛିଦ୍ରାବଧାରଣ। ଏଥିରେ କରୁଣର ସ୍ପର୍ଶ ରହିଛି, ପୁନଶ୍ଚ କର୍ତ୍ତବ୍ୟ ପାଳନର ବି ମହତ୍ତ୍ୱ ରହିଛି। ଜୀବନର ଏହି ଅନ୍ତିମ ଆଶାର ପୂର୍ଣ୍ଣତା କଳ୍ପେ ତପସ୍ୱିନୀ ସୀତାଙ୍କ ସ୍ୱକୀୟ କୁଚ୍ଛ ସାଧନା ପ୍ରଣିଧାନ ଯୋଗ୍ୟ।

ଏଇଠି ଶେଷ ହେଲା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିଲେ ତପସ୍ୱିନୀ କାବ୍ୟର 23ତମ ଭାଗ। ତଥ୍ୟ ଉପସ୍ଥାପନା ଓ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ ଏବଂ ବୀଣାପାଣି ରଥ। ବାଦ୍ୟଯନ୍ତ୍ରରେ ସହଯୋଗିତା ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା, ପ୍ରଦୀପ୍ତ ଶେଖର ମହାପାତ୍ର ଏବଂ ପ୍ରଭାସ ମହାରଣା। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶ୍ରୀପତି ପାଣିଗ୍ରାହୀଙ୍କ ରଚନାରୁ, କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ।

0: ମା ଶବ୍ଦର ଉଚ୍ଚାରଣରେ ସ୍ୱତଃ ଭକ୍ତି ଆସେ ମଣିଷ ମନରେ। ସେହି ଭକ୍ତି ନିବେଦିତ ହୁଏ ସହଜ ସରଳ ବିଶ୍ୱାସୀ ମଣିଷର ବିଭିନ୍ନ ପୂଜା ପର୍ବ ମେଳା ଓ ଯାତ୍ରାରେ।
1: ଭକ୍ତର ଆକୁଳ ନିବେଦନକୁ ମା ଆଡ଼େଇ ଦେଇପାରେ ନା। ଇଷ୍ଟ ଦେବୀ ରୂପେ ଦେବୀ ମା ବାହାରନ୍ତି ଯାତ୍ରାରେ। ଏହି ଯାତ୍ରାରେ ଦେବୀ ମଣିଷ ଶରୀରରେ ଆବିର୍ଭୂତ ହୋଇ ନିଜ ଭକ୍ତ ସହ କଥା ହୁଅନ୍ତି।

0: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ପାଟଣାଗଡ଼ ଛୋଟିଆ ସହରଟି ବଲାଙ୍ଗୀରଠାରୁ 40 କିଲୋମିଟର ଦୂର। ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥ ଏବଂ ରାମଚନ୍ଦ୍ର ମଲ୍ଲିକଙ୍କ ବହୁ ପୁରାତନ କୋଶଳ ଇତିହାସ ଗ୍ରନ୍ଥ ଅନୁସାରେ ଦକ୍ଷିଣ କୋଶଳ ନାମକ ଏକ ବିଶାଳ ରାଜ୍ୟର କ୍ରମଶଃ ସଂକୋଚନ ହୋଇ ପାଟଣା ରାଜ୍ୟରେ ପରିଣତ ହେଲା। ଏହି ପାଟଣା ରାଜ୍ୟ ବା ଷ୍ଟେଟ୍ର ରାଜଧାନୀ ଥିଲା ପାଟଣାଗଡ଼।
1: ବହୁ ପ୍ରାଚୀନ କାଳରୁ ପାଟଣାଗଡ଼ କୁଆଁରୀ ପାଟଣା ନାମରେ ପ୍ରସିଦ୍ଧ ଥିଲା। କାଉଁରୀ ବିଦ୍ୟାରେ ଆଜି ଯାଏ ପ୍ରସିଦ୍ଧ ଥିବା 7 ଜଣ କୁମାରୀ ପାଟଣାଗଡ଼ର ବାସିନ୍ଦା ଥିଲେ। ଏମାନେ ଦୁର୍ଗାଙ୍କୁ ଆରାଧନା କରି ଏବଂ ଚିରକୁମାରୀ ରହି ବହୁ ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ। ପାଟଣାଗଡ଼ର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଶିକ୍ଷାବିତ୍ ଡକ୍ଟର ନୀଳାଚଳ ମିଶ୍ର।
2: ଏହି ସହରର ବହୁତ ପ୍ରାଚୀନ ପରମ୍ପରା ଏବଂ ଐତିହ୍ୟ ରହିଛି। ପାଟଣେଶ୍ୱରୀ ଏଇଠର ଇଷ୍ଟଦେବୀ। ଏହି ଦେବୀଙ୍କ ସମ୍ପର୍କରେ 1983 ମସିହାରେ ମୁଁ ଗୋଟେ ପ୍ରବନ୍ଧ ରଚନା କରିଥିଲି। ମୁଁ ସେଠି ଦେଖାଇଥିଲି ଏହି ଦେବୀଙ୍କୁ ରାମଚନ୍ଦ୍ର ମଲ୍ଲିକଙ୍କ ଇତିହାସର ଆଧାରରେ ୟାଙ୍କୁ ମୁଁ ପତନେଶ୍ୱରୀ ବୋଲି ଗ୍ରହଣ କରିଥିଲି ଏବଂ କାଳକ୍ରମେ ୟାଙ୍କୁ ପତନେଶ୍ୱରୀରୁ ପାଟଣେଶ୍ୱରୀ ହେଲେ ବୋଲି ଚିନ୍ତା କରିଥିଲି। ଦେବୀ ସାହାଯ୍ୟ କରିଛନ୍ତି ତାଙ୍କୁ, ପାଟଣା ରାଜାଙ୍କୁ ବସ୍ତର ବିଜୟ ବେଳେ। ସେହି ଦେବୀଙ୍କୁ ସେ ଆଣି ଏଇଠି ପାଟଣେଶ୍ୱରୀ ଭାବରେ ପୂଜା କରିଥିବା କଥା କୁହାଯାଉଛି।
0: କଥିତ ଅଛି ପାଟଣାଗଡ଼ର ମାହାର ରାଜା ମନ୍ତ୍ରବିଦ୍ୟା ବଳରେ ବିନା ସୈନ୍ୟରେ ରାଜ୍ୟ ରକ୍ଷା କରୁଥିଲେ। ଏଣୁ ମନେହୁଏ ପାଟଣାଗଡ଼ରେ ରାଜଶକ୍ତିମାନେ ହିଁ ଦେବୀ ପୂଜା ପରମ୍ପରାର ଉଦ୍ୟୋକ୍ତା ବା ପୃଷ୍ଠପୋଷକ ଥିଲେ, ଯାହା ଅନୁମାନ କରାଯାଏ କୋଶଳ ରାଜ୍ୟ ଥିବାବେଳେ ଏଠାର ମୁଖ୍ୟ ଦେବୀ ଥିଲେ କୋଶଳେଶ୍ୱରୀ। ପରେ ପାଟଣା ରାଜ୍ୟରେ ପାଟଣେଶ୍ୱରୀ ରୂପରେ ପୂଜା ପାଉଥିବା ଦେବୀ ହେଉଛନ୍ତି କୁମାରୀ ବା ଦୁର୍ଗା। ପାଟଣେଶ୍ୱରୀ ଦଶଭୁଜା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ରୂପ। ମନ୍ଦିରରେ ଦେବୀ ଦକ୍ଷିଣମୁଖୀ ହୋଇ ରହିଛନ୍ତି।

0: ସେଇଟା ଏବେ ବି ରାଜ ପରିବାର ଭିତରୁ ଆସୁଛି। ଯେଉଁ ବରୁଆର ଦେହରେ ଦେବୀ ପ୍ରବେଶ କରନ୍ତି ସେଇଠି ତ ତନ୍ତ୍ର କଟାଯାଇଥାଏ, ଚାଉଳ ଅରୁଆ ଚାଉଳରେ ତନ୍ତ୍ର ସହିତ ତାର ସମ୍ପର୍କ ଅଛି। ତା ଉପରେ ବରୁଆ ବସନ୍ତି ଏବଂ ତାଙ୍କ ଦେହରେ ଦେବୀଙ୍କର ଆବିର୍ଭାବ ଘଟେ ବୋଲି ଆମେ ବିଶ୍ୱାସ କରୁ। ସେଇ ଦୃଷ୍ଟିରୁ ଦେବୀଙ୍କ ସହିତ ତନ୍ତ୍ର ସମ୍ପର୍କ ପ୍ରତ୍ୟେକ ଜାଗାରେ ରହୁଛି। ଏଇ ଯେଉଁ ସାତ ଭଉଣୀ ଥିଲେ ଏଇଠି, ଏଠି ଯେଉଁ ଦେବୀ ପୀଠ ବୋଲି ପାଟଣାଗଡ଼କୁ କୁହାଯାଉଛି, ମୁଁ ବି ମୋର ସେଇ ପ୍ରବନ୍ଧରେ ପାଟଣାଗଡ଼ର କେଉଁ ଅଞ୍ଚଳରେ କେଉଁ ଦେବୀଙ୍କର ପ୍ରଭାବ ଥିଲା ନିର୍ଦ୍ଦିଷ୍ଟ ଭାବରେ ଦେଖାଇଥିଲି। କିନ୍ତୁ ଯେଉଁଠି ତନ୍ତ୍ର ରହିଛି ସେଇଠି ଦେବୀଙ୍କର ପ୍ରାଧାନ୍ୟ ନିଶ୍ଚିତ ରୂପେ ରହିବ। ତେଣୁ ପାଟଣେଶ୍ୱରୀଙ୍କର ପୂଜା ଯାତ୍ରା ସମୟରେ ଏ ତନ୍ତ୍ରର ପ୍ରଭାବ ଯେ ନିଶ୍ଚୟ ରହିଥିବ ଏଇଟାକୁ ଅବିଶ୍ୱାସ କରାଯାଇପାରିବ ନାହିଁ।
1: ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ପୂଜକଙ୍କୁ ଦେହଲିଆ କୁହାଯାଏ। ଏମାନେ ଚୌହାନ ବଂଶୀୟ କ୍ଷତ୍ରିୟ, ଉଭୟ ଦେବୀଙ୍କ ପାଇଁ ପୃଥକ ଦେହଲିଆ ନିଯୁକ୍ତ ହୋଇଥାନ୍ତି।
2: ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଶରୀରରେ ଦେବୀ ଆବିର୍ଭୂତ ହୁଅନ୍ତି, ଯାହାଙ୍କୁ ବରୁଆ କୁହାଯାଏ। ଅପ୍ରାପ୍ତ ବୟସ୍କା କୁମାରୀଙ୍କୁ ବିବାହ କରିଥିବା ଯୁବକ କିମ୍ବା ଅବିବାହିତ ରାଜପୁତ ଯୁବକ ଏଥିପାଇଁ ନିଯୁକ୍ତ ହୁଅନ୍ତି। ବଂଶ ପରମ୍ପରାକ୍ରମେ ଏହି ରାଜପୁତମାନେ ପାଟଣାଗଡ଼ସ୍ଥ ଗଡ଼ ଭିତରେ ରହିଆସୁଛନ୍ତି।
3: ମୋ ନାଁ ଭଗବାନ ସିଂହଦେବ, ମୁଇଁ ପୂଜାରୀ କାମ କରେ ଏବଂ ବୟଲ ବି ଆସେ। ଅଷ୍ଟମୀ ଦିନରୁ ଆମର ପୂଜାରୀମାନେ ସମସ୍ତେ ଉପବାସ ରହୁଁ ଏବଂ ଆମର ପୁରୋହିତ ବି ଉପବାସ ରହିବେ। ଆଉ ଆମର ପାଟନା ମହାରାଜ ଯେନ୍ ଅଛନ୍ ତାଙ୍କ ନାଁରେ ସଂକଳ୍ପ ହେଇକରି ମାନେ ଅଖଣ୍ଡ ଜଲେ, ଅଖଣ୍ଡ ଜଲିଲା ପରେ ବୁଡ଼େ ମାନେ ବି ଆସନ୍, ବଜା ବାଲେ ବି ଆସନ୍, ସବୁ ବଜା ଗଜା ବସିକରି ପୂଜା ହୁଏ। ତାପରେ ପୂଜା ସରିଗଲା ପରେ ଏତକେ ସେମାନେ ଯାର ଯାର ଘରକେ ସେ ଯିବେ। ଏପରି 16 ଦିନ ପର୍ଯ୍ୟନ୍ତ ପୂଜା ହୁଏ। ବଇଲଟା 3 ଘଣ୍ଟା ବା 3.5 ଘଣ୍ଟା ଲାଗ୍ସି।

0: ବରୁଆ କିମ୍ବା ଦେହଲିଆ ଚୟନର ମଧ୍ୟ ଏକ ପଦ୍ଧତି ରହିଛି। ସେହି ପଦ୍ଧତି ଅନୁସାରେ ନିର୍ଦ୍ଦିଷ୍ଟ ଦିନ ଗଡ଼ ଭିତରେ ଥିବା ଏକ ଛୋଟ ପୋଖରୀ କୁଆଁରୀ ବନ୍ଦରେ ଏହି ଚୟନ କରାଯାଏ। ବରୁଆ ହେବା କିଶୋର ଏହି ଦିନ ଉପବାସ କରେ। ଗୋଟିଏ ଗୋଟା ନଡ଼ିଆର କତା ଛଡ଼ାଇ ତାର ତିନୋଟି ଆଖି ଭିତରୁ ଗୋଟିଏ ଆଖିକୁ ଛୁଞ୍ଚି ସାହାଯ୍ୟରେ କଣା କରାଯାଇ ସେଥିରୁ ସବୁ ପାଣି କଢ଼ା ହୁଏ। ଏହି ନଡ଼ିଆକୁ ଏବଂ କିଶୋରକୁ ଏକା ସାଙ୍ଗରେ ପାଣିରେ ବୁଡ଼ାଇ ରଖାହୁଏ। ନଡ଼ିଆ ଭିତରେ ପୁରା ପାଣି ଭର୍ତ୍ତି ହେଲେ ଯାଇ ବରୁଆକୁ ବୁଡ଼ରୁ ଉଠା ହୁଏ। ଏହି ପ୍ରକ୍ରିୟା ପ୍ରାୟ ଅଧଘଣ୍ଟା ସମୟ ନିଏ ଏବଂ ଏତେ ସମୟ ପର୍ଯ୍ୟନ୍ତ କେହି ପାଣିରେ କେମିତି ବୁଡ଼ି ରହେ। ମନେ ହୁଏ ଦେବୀଙ୍କ ମହିମାରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ବରୁଆ।
1: ସେ ବୁଡ଼ିଗଲା ପରେ ପିଲାକି ଘିଚି ଆଣିକିରି ମନ୍ଦିରରେ ଭରି ଦେଇକିରି ଲକ୍ କରିଦେମୁ। ତାପରେ ଇଆଡ଼କେ ମା ପାଟଣେଶ୍ୱରୀ ତୁଇ ପାଇଲୁ, ତୋର ଭକ୍ତ ତୁଇ କେନ୍ଦାଇରେ ବଞ୍ଚାବୁ କାଣା କରବୁ ଦେଖ ବୋଲମୁ। ପିଲା ଯଦି ଏ ମା ଏ ବୁଆ ବଏଲା ତାହାକେ ତାଟ ଖୁଲିକରି ଗରମ ପାଣି କରାହେଇଥିବା ତାହାକେ ଟିକେ ଗୁଧା ପୁଧା କରିକରି ଟିକେ ପିଲାକେ ପାଣି ପୁଣା ଟିକେ ପିଇବାର୍ ଲାଗି ଦେମୁ। ତାପରେ ଭରିଦେମୁ। ଷଷ୍ଠୀ ଦିନ ପୂଜା ସରିଗଲା ପରେ ଟିକେ ଖେଲାମୁ, ଟିକେ ଖେଲାଲା ପରେ ବନ୍ଦ କରିଦେମୁ। ସପ୍ତମୀ ଦିନ ଟିକେ ଖେଲାମୁ, ତାପରେ ବନ୍ଦ କରିଦେମୁ। ଅଷ୍ଟମୀ ଦିନ ବଜାବାଲେ ବୁଡ଼େ ପୁରୋହିତ ଏବଂ ଦେହଲିଆମାନେ ସମସ୍ତେ ଆସିକରି ପିଲାକେ ଏତକେ ଖେଲାଯିବ। ଖେଲେଇ ସାରିଲା ପରେ ପିଲାକେ ବକ୍ତା ଯିବ ଯେ ତୁଇ କାଣା ଆସିଲୁ, ନାଇଁ ମୁଁ ଇଷ୍ଟ ଦେବୀ ପାଟଣେଶ୍ୱରୀ, ତାହେଲେ କିରିଆ କର, ନୁନ ଖାର ସୋରିଷ କିଲସ ଜିନିଷ ଯେତେ ଥିବ କଂସାଗିନା ସେ କିରିଆ କରତେଲ ଯିବା, ଆଉ କଂସାଗିନାକେ ଟାଣୁ ଧରିଦେବା ଯେ ମୁଇଁ ଯଦି ଦଶହରା ବିନା ଯଦି ସୁରା ଜାଗାରେ ମୁଁ ବଏଲ ଆସେ ତେବେ କଂସା ଭଳିଆ ଫାଟିଯିମି ବୋଲିକିରି ଫାଟି ଏତକେ ବନ୍ଦ କରି ଦିଆଯିବା। ଏତକେ ନଅମୀ ଦିନ ଫାଷ୍ଟ ବଏଲ ପାଟଣେଶ୍ୱରୀ ତାହାକେ ଆନିକରି ଏତକେ ପାଠେ ପଢ଼କେ ଦିଆଯିବ। ଆସନ୍ତା ବର୍ଷ ଝାରବଏଲ ଆନିସାରିଲେ ତାପରେ ଦେହଲିଆ।

ଚୟନ କରାଯାଇଥିବା ବରୁଆଙ୍କୁ ଦେବୀଙ୍କ ମନ୍ଦିରକୁ ଅଣାହୁଏ। ମନ୍ଦିରରେ ଆଗରୁ ସଜ୍ଜିତ ହୋଇଥିବା ବାଦ୍ୟ ଯଥା ନିଶାନ, ଢୋଲ, ମୁହୁରୀ ଆଦିର ପ୍ରଚଣ୍ଡତା।

ଯାହାକୁ ଭର୍ନିପାର କହନ୍ତି ତାହା କ୍ରମାଗତ ବାଜୁଥାଏ ଏବଂ ଧୀରେ ଧୀରେ ବରୁଆ ଦେହରେ ଦେବୀ ଆବିର୍ଭୂତ ହୋଇଥାନ୍ତି।

0: ବିଭିନ୍ନ ପ୍ରଶ୍ନ ପଚାରି ଦେବୀ ବରୁଆ ଶରୀରରେ ଆବିର୍ଭୂତା ହୋଇଥିବା ପରୀକ୍ଷା ହୁଏ। ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଯେବେ ବିଶ୍ୱାସ ଆସେ ଯେ ଦେବୀ ଆସିଛନ୍ତି, ସେଇଠି ପରୀକ୍ଷା ଶେଷ ହୁଏ। ଚୟନ କରାଯାଇଥିବା ବରୁଆ ଏଥରକ ଦେବୀଙ୍କ ପୂଜା ସେବାର ଅଧିକାର ପାଆନ୍ତି। ବିଭିନ୍ନ ଉତ୍ସବ ଏବଂ ଯାତ୍ରାରେ ସେହି ବରୁଆଙ୍କ ଶରୀରକୁ ଦେବୀ ଆସନ୍ତି। ବରୁଆ ଏହାପରେ ଯଦି ଅପ୍ରାପ୍ତ ବୟସ୍କା କୁମାରୀକୁ ବିବାହ ହୋଇଥାଏ, ତେବେ ନିଜ ସ୍ତ୍ରୀକୁ ପ୍ରାପ୍ତ ବୟସ୍କା ହେବା ପରେ ଘରକୁ ଆଣିବାର ଅନୁମତି ପାଇଥାଏ।
1: ଆଶ୍ୱିନ ମାସ ଅମାବାସ୍ୟା ତିଥି ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ଯାତ୍ରା ଆରମ୍ଭ ହୁଏ। ଏହି ଯାତ୍ରାକୁ ଦଶହରା ଯାତ୍ରା ବା ବୟଲ ଯାତ୍ରା କୁହାଯାଏ। ପାଟଣାଗଡ଼ ପାଖରେ ଥିବା ଶମଶେର ନାମକ ଗାଁର ଜଙ୍ଗଲ ଭିତରୁ ବରୁଆ ଦେହରେ ଦେବୀ ଆସନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଉତ୍ସବ ହୁଏ। ଅମାବାସ୍ୟା ପରଦିନ ପ୍ରତିପଦାରେ ପାଟଣାଗଡ଼ ପାଖର ଆଉ ଏକ ଗାଁ କୌଡ଼ିଆର ଜଙ୍ଗଲରୁ ଦେବୀ ପାଟଣେଶ୍ୱରୀ ବରୁଆ ଦେହରେ ଆସି ପାଟଣାଗଡ଼ରେ ବିଜେ ହୁଅନ୍ତି। ରାଜାଙ୍କ ଶସ୍ୟଭଣ୍ଡାର ଯାହାକୁ ଖମାର ବୋଲି କୁହାଯାଏ, ସେଠାରେ ଥିବା ଦେବୀ ଦଶମତୀଙ୍କୁ ପ୍ରଥମେ ପାଟଣେଶ୍ୱରୀ ଭେଟନ୍ତି ଏବଂ ସେଠାରେ ବଳି ପଡ଼ିଥାଏ। ପାଟଣେଶ୍ୱରୀ ମନ୍ଦିରର ଦେହଲିଆ ଶ୍ରୀ ଅଭିମନ୍ୟୁ ସିଂ ଦେବ
2: ଯେନ୍ଟା ପୂଜା ପଦ୍ଧତିରେ ନିୟମ କାନୁନ୍ ଯେଉଁଟା ଅଛି, ସେଇ ନିୟମ କାନୁନ୍ ହିସାବରେ ପୂଜା କରାଯାଉଛେ। ମାନେ ଆମର ତ ତିନିଟା ସମୟ ଅଛି, ସେମାନେ ସକାଳ ସମୟ, ଉପରବେଳା ସମୟ, ସନ୍ଧ୍ୟା ସମୟ, ତିନିଟା ସମୟ ଅଛି। ତିନି ସମୟରେ ଦେବୀଙ୍କୁ ମାନେ ସକାଳ ରୂପଟା ବି ଗୋଟେ ରୂପ, ମଧ୍ୟାହ୍ନ ରୂପ ଗୋଟେ, ସନ୍ଧ୍ୟା ରୂପ ଗୋଟେ, ତିନିଟା ପ୍ରକାର ମନ୍ଦିର ଅଛି ଆଜ୍ଞା। ଯଦି ଦୁର୍ଗା ମନ୍ଦିର ବଳିବେ ତ ଗୋଟେ ମନ୍ତ୍ର ଅଛି, ଏଇଟା ହେଉଛି କାଳୀ, କାଳୀଙ୍କର ଗୋଟେ ମନ୍ତ୍ର ଅଛି, ତା'ପରେ ବୈଦିକ ଗୋଟେ ଦୁର୍ଗା ମନ୍ତ୍ର ଅଛି।
0: ଦେବୀ ପାଟଣେଶ୍ୱରୀଙ୍କ ମୁଖ୍ୟ ଯାତ୍ରା ଦଶହରା ଶୁକ୍ଳ ନବମୀ ଦିନ ହୁଏ। ତିନି ଜଣ ବରୁଆଙ୍କ ଦେହରେ ଦେବୀ ସମଲେଶ୍ୱରୀ, ଦଶମତୀ ଏବଂ ପାଟଣେଶ୍ୱରୀଙ୍କ ସହ ଢୋଲ, ମୁହୁରୀ, ବିର୍କାଲି, ନିଶାନ, ତାସା ଏବଂ ଘଣ୍ଟ ବାଦ୍ୟରେ ବାଦ୍ୟକାର ଏବଂ ଭକ୍ତମାନେ ମିଶି ପାଟଣେଶ୍ୱରୀଙ୍କ ମନ୍ଦିରରୁ ବାହାରି ସହର ପରିକ୍ରମା କରନ୍ତି। ସହର ବୁଲିବା ପୂର୍ବରୁ ତିନି ଦେବୀଙ୍କ ଶୋଭାଯାତ୍ରା ଗଡ଼ ଭିତରେ ଥିବା ସାତଟି ଜାଗାରେ ଖଣ୍ଡା ପ୍ରହାର କରନ୍ତି।
1: ଭର୍ଣ୍ଣି ପାରରେ ଦେବୀଙ୍କ ବାଦ୍ୟ ତଥା ବରୁଆଙ୍କ ଅଣ୍ଟାରେ ବନ୍ଧା ହୋଇଥିବା ଘଣ୍ଟି ଯାହାକୁ ଘୁଲଘୁଲା ବୋଲି କୁହାଯାଏ, ଏହି ଦୁଇ ବାଦ୍ୟର ମିଶ୍ରିତ ଶବ୍ଦରେ ଚତୁର୍ଥିକ କମ୍ପି ଉଠେ। ସହର ପରିକ୍ରମା ସମୟରେ ଅନେକ ଜାଗାରେ ଭକ୍ତମାନେ ଦେବୀଙ୍କ ପୂଜା ଅର୍ଚ୍ଚନା କରି ଭୋଗ ଲଗାନ୍ତି। ନିଶ୍ୱାସ ଫୁଲି ଉଠୁଥିବା ଭଳି ସ୍ୱରରେ ବରୁଆ ଦେହରେ ଆବିର୍ଭୂତା ଦେବୀ ଭକ୍ତମାନଙ୍କ ସଙ୍ଗେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରି ସେମାନଙ୍କର ବିଭିନ୍ନ ହାରିଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ସମସ୍ୟାର ସମାଧାନ ମଧ୍ୟ କରନ୍ତି।

0: ଆନନ୍ଦ ଉଲ୍ଲାସ ଏବଂ କୌତୁହଳ ଭରା ଏହି ଯାତ୍ରା ସେଇ ନବମୀ ଦିନ ରାତ୍ରିରେ ସମାପ୍ତ ହୁଏ। ସାଂସାରିକ ଜୀବନର ଘଟଣା ଦୁର୍ଘଟଣା ଓ ଅଭାବ ଅସୁବିଧାକୁ ନେଇ ବ୍ୟସ୍ତ ଲୋକମାନସରେ ଏଭଳି ପାରମ୍ପରିକ ଯାତ୍ରା ଏକ ପବିତ୍ର ଭାବନା ସୃଷ୍ଟି କରିଥାଏ।
1: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପୀଠ ପରିକ୍ରମା। ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି, ଉପସ୍ଥାପନାରେ ଥିଲେ ବନ୍ଦନା ପଟ୍ଟନାୟକ ଏବଂ ରବୀନ୍ଦ୍ର ନାରାୟଣ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର ସପ୍ତମ ଭାଗ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ପୀଠ ପରିକ୍ରମା ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଡଳମଣି କନ୍ଧେରଙ୍କ ରଚନାରୁ, କଣ୍ଠଶିଳ୍ପୀ ଅମୃତା ପ୍ରିୟଦର୍ଶିନୀ ସାହୁ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ କିଛି ସୂଚନା। ଏନ୍ଡିଏ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯାହା ଦେଶ ତଥା ବିଶ୍ୱସ୍ତରରେ ନୂତନ ମାନକ ସ୍ଥାପନ କରିପାରିଛି, ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୁଜରାଟର ଖେଲ ମହାକୁମ୍ଭ ପଦକ୍ଷେପରୁ ବିକଶିତ ଖେଲୋ ଇଣ୍ଡିଆ ଭାରତରେ ଏକ ତୃଣମୂଳ କ୍ରୀଡ଼ା ପରିସଂସ୍ଥାକୁ ସଂସ୍ଥାଗତ କରିଛି। ଗ୍ରାମ ଏବଂ ତାଲୁକା ସ୍ତରରୁ ଉପରକୁ ସଂରଚିତ ପଥ ସ୍ଥାପନ କରି ଏହା ପାରମ୍ପରିକ ଅଭିଜିତ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରୁ ଦୂରରେ ପ୍ରତିଭା ଚିହ୍ନଟକୁ ବିକେନ୍ଦ୍ରୀକରଣ କରିଛି। ଏହି ତୃଣମୂଳ ଆଭିମୁଖ୍ୟ ପୂର୍ବରୁ ବିଚ୍ଛିନ୍ନ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଯୁବକଙ୍କୁ ଏକ ଜାତୀୟ ପାଇପ୍ଲାଇନ୍ରେ ପ୍ରବେଶ କରିବାକୁ ଅନୁମତି ଦିଏ। କ୍ରୀଡ଼ା ସୁଯୋଗକୁ ଗଣତାନ୍ତ୍ରିକ କରିଥାଏ ଏବଂ ଖେଲୋ ଇଣ୍ଡିଆ କ୍ରୀଡ଼ା ବିକାଶକୁ ସମସ୍ତଙ୍କ ପାଇଁ ଏକ ସମାବେଶୀ ମଞ୍ଚରେ ରୂପାନ୍ତରିତ କରିଛି। ଏହାଛଡ଼ା ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପଦକ୍ଷେପ ଭାରତର ତୃଣମୂଳ ଅର୍ଥନୀତିରେ ବିପ୍ଳବ ଆଣିଛି, ଯାହା ଅପରିଭାଷିତ ଆଞ୍ଚଳିକ ବଜାରଗୁଡ଼ିକୁ ବାଣିଜ୍ୟିକ ସଫଳତାର ସ୍ୱତନ୍ତ୍ର କେନ୍ଦ୍ରରେ ପରିଣତ କରିପାରିଛି। ପ୍ରତି ଜିଲ୍ଲା ପାଇଁ ଏକକ ସ୍ୱାକ୍ଷର ଉତ୍ପାଦ ଉପରେ ଡିଜିଟାଲ ବ୍ରାଣ୍ଡିଂ, ଜିଆଇ ଟେଗିଂ, ଇ କମର୍ସ ଅନ୍ବୋର୍ଡିଂ ଏବଂ ରପ୍ତାନୀ ସହାୟତା ସମେତ ରାଜ୍ୟ ସମର୍ଥନକୁ ଚିହ୍ନଟ ଏବଂ କେନ୍ଦ୍ରିତ କରି ନୀତି ସ୍ଥାନୀୟ କୃଷି, ଫଳ, ଶସ୍ୟ କିମ୍ବା ପାରମ୍ପରିକ ହସ୍ତଶିଳ୍ପ ଚାରିପାଖରେ ଦୃଢ଼ ମୂଲ୍ୟ ଶୃଙ୍ଖଳା ଗଠନ କରେ। ଏହି ଲକ୍ଷ୍ୟଭିତ୍ତିକ ରଣନୀତି ପୂର୍ବରୁ ଅଣସ୍ୱୀକୃତ ଜିଲ୍ଲାଗୁଡ଼ିକୁ ଏକ ସ୍ୱାକ୍ଷର ଆର୍ଥିକ ପରିଚୟ ପ୍ରଦାନ କରେ, ଯେତେବେଳେ ସ୍ଥାନୀୟ କାରିଗର ଏବଂ ଚାଷୀମାନଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତରିତ ନ ହୋଇ ସିଧାସଳଖ ବିଶାଳ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ସକ୍ଷମ କରିଥାଏ। ଶୁଣିଲେ ତ ସୂଚନା। ଏଥର କାର୍ଯ୍ୟକ୍ରମରେ ପରଶୁରାମ ନାଥଙ୍କ ରଚନାରୁ ଅମୃତା ପ୍ରିୟଦର୍ଶିନୀ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ଅମୃତା ପ୍ରିୟଦର୍ଶିନୀ ସାହୁ ଏବଂ ଗୋପାଳ ଚରଣ ନାୟକ। ଗୀତ ରଚନା ଡୋଳମଣି କନ୍ଧେର, ପରଶୁରାମ ନାଥ ଏବଂ ବିଷ୍ଣୁ ସାହୁ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଷ୍ଟୁଡିଓର ଘଣ୍ଟା କଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା ନଅଟାରେ। ଆଜି ଗୁରୁବାର, ଏଥର ପ୍ରଚାର କରୁଛୁ ବିଶେଷ ବିଷୟବସ୍ତୁ ସହିତ ହିନ୍ଦୀ ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟି ଗୀତଟିଏ।

ମନ ଆଖିରେ ତ ଆମେ ଯାହାକୁ ଚାହୁଁଛେ ତାକୁ ଦେଖିପାରୁଛେ, ହେଲେ ଆମର ଏଇ ନିଜ ଆଖି ମାଧ୍ୟମରେ ଆମେ ଏ ସଂସାରକୁ ଦେଖୁଛେ, ଆଲୋକ କ'ଣ ଜାଣୁଛେ, ରଙ୍ଗ ବେରଙ୍ଗ ସବୁକୁ ଚିହ୍ନି ପାରୁଛେ। ଆଜିର ଦିନରେ ଆମର କାର୍ଯ୍ୟକ୍ରମରେ ଏହି ବିଷୟକୁ ନେବା ଅର୍ଥ ହେଉଛି ସଚେତନତା ସୃଷ୍ଟି କରିବା, କାରଣ ରେଡ଼ିଓ ହେଉଛି ଏକମାତ୍ର ମାଧ୍ୟମ ଯାହା ସହରଠାରୁ ଆରମ୍ଭ କରି ସୁଦୂର ଗାଁ ଗହଳିର ଲୋକମାନଙ୍କ ପାଖରେ ସହଜରେ ପହଞ୍ଚିପାରେ। ଅନେକ ସମୟରେ ଲୋକେ ଆଖି ସମସ୍ୟାକୁ ସାଧାରଣ ଭାବେ ଅବହେଳା କରନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଶ୍ରୋତାମାନଙ୍କୁ ଆଖିର ଯତ୍ନ ନେବା ଏବଂ ଅନ୍ଧତ୍ୱ ଦୂରୀକରଣ ପାଇଁ ପ୍ରେରିତ କରିବାକୁ ଚାହୁଁଛୁ। ଶ୍ରୋତାମାନେ ନିଶ୍ଚିତ ଏ ବିଷୟରେ ଜାଗ୍ରତ ହେବେ। ଏଥର ପୁଣି ଆଖି ଉପରେ ଗୀତଟିଏ।

ଶ୍ରୋତା ବନ୍ଧୁ, ଚିନ୍ତା କରନ୍ତୁ, ଯଦି କେହି ସମୟ ପାଇଁ ଆମେ ଆଖି ବନ୍ଦ କରିଦେବା, ତେବେ ଚାରିଆଡ଼େ କେବଳ ଅନ୍ଧାର ହିଁ ଅନ୍ଧାର ଦେଖାଯିବ। ଭଗବାନଙ୍କର ଏହି ସୁନ୍ଦର ସୃଷ୍ଟି, ପ୍ରକୃତିର ସବୁଜିମା ଏବଂ ପ୍ରିୟଜନଙ୍କ ଚେହେରା ଦେଖିବା କେବଳ ଏହି ଦୁଇଟି ଆଖି ଯୋଗୁଁ ହିଁ ସମ୍ଭବ ହୋଇଥାଏ। ଆଖି ବିନା ଜୀବନ ରଙ୍ଗହୀନ। ତେଣୁ ଆସନ୍ତୁ ଏହି ରଙ୍ଗୀନ ଆଖିକୁ ନେଇ ଶୁଣିବା ଗୀତଟିଏ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ବିଶ୍ୱ ଦୃଷ୍ଟି ଦିବସ। ଶ୍ରୋତାବନ୍ଧୁ, ଆଜିକାଲିର ଡିଜିଟାଲ ଦୁନିଆରେ ଆମେ ସମସ୍ତେ ମୋବାଇଲ, ଲ୍ୟାପଟପ୍ ଏବଂ ଟିଭି ସ୍କ୍ରିନ୍ ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବିତାଉଛୁ। ଏହି ସ୍କ୍ରିନ୍ ଟାଇମ୍ ଆମ ଆଖି ଉପରେ ପ୍ରବଳ ଚାପ ପକାଉଛି, ଯାହାଫଳରେ ଅଳ୍ପ ବୟସରୁ ପିଲାମାନଙ୍କୁ ଚଷମା ପିନ୍ଧିବାକୁ ପଡ଼ୁଛି। ଆମର ଆଜିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କୁ ମନେ ପକାଇଦେବା ଯେ କାର୍ଯ୍ୟ ମଝିରେ ମଝିରେ ଆଖିକୁ ଆରାମ ଦେବା କେତେ ଜରୁରୀ। ତାହେଲେ ଆସନ୍ତୁ ଆରାମ ଦେବା ଏହି ଗୀତଟିକୁ ଶୁଣି।

ଆଖିକୁ ଆରାମ, ଆଖିର ନିୟମିତ ପରୀକ୍ଷା, ତା ସହିତ ଆମର ଖାଦ୍ୟ।

ଉପାୟ ମଧ୍ୟ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆମ ଖାଦ୍ୟରେ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେପରିକି ଗାଜର, ଶାଗ, ପନିପରିବା, କ୍ଷୀର ସାମିଲ କଲେ ଏହା ଭିଟାମିନ୍ ଏ ଯୋଗାଇଥାଏ ଏବଂ ଆଖିକୁ ସୁସ୍ଥ ରଖିଥାଏ। ସୁସ୍ଥ ଶରୀର ସହ ସୁସ୍ଥ ଆଖି ହିଁ ଜୀବନର ପ୍ରକୃତ ସୁଖ। ଏହି କଥା ସହିତ କାର୍ଯ୍ୟକ୍ରମରେ ଶୁଣିବା ପୁଣି ଗୋଟିଏ ଗୀତ।

ଶ୍ରୋତାବନ୍ଧୁ, ବିଶ୍ୱ ଦୃଷ୍ଟି ଦିବସରେ ଆମକୁ ଆଉ ଏକ ପୁଣ୍ୟ କାର୍ଯ୍ୟ କରିବା ପାଇଁ ମନସ୍ଥ ହେବାକୁ ପଡ଼ିବ। ତାହା ହେଉଛି ଚକ୍ଷୁଦାନ। ଆମ ମୃତ୍ୟୁ ପରେ ଆମେ ମଧ୍ୟ ଆମ ଆଖି ଦ୍ୱାରା କେହି ଜଣେ ଅନ୍ଧାର ଦୁନିଆରୁ ମୁକ୍ତ ହୋଇ ଏହି ସୃଷ୍ଟିକୁ ଦେଖିପାରିବ। ଚକ୍ଷୁଦାନ କରି ଜଣଙ୍କ ଜୀବନରେ ଆଲୋକ ଭରିଦେବାଠାରୁ ବଡ଼ ପୁଣ୍ୟ କାମ ଆଉ କିଛି ନାହିଁ। ଆସନ୍ତୁ ଏହି ମହତ୍ କାର୍ଯ୍ୟ ପାଇଁ ଆଗେଇ ଆସିବା ଏବଂ କାର୍ଯ୍ୟକ୍ରମରେ ଆଖି ଉପରେ ପର୍ଯ୍ୟବେସିତ ଆଉ ଗୋଟିଏ ଗୀତ ଶୁଣିବା।

ଆପଣ ସମସ୍ତଙ୍କର ଦୃଷ୍ଟି ଏବଂ ଭବିଷ୍ୟତ ଉଜ୍ଜଳ ହେଉ ଏହି କାମନା ସହ ଆଜିର କଥାଟିଏ ଗୀତଟିଏ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କଲି ମୁଁ ସଙ୍ଗୀତା ସାହୁ। ନମସ୍କାର।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏନ୍ଡିଏ ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ଯାହା ଦେଶ ଆଉ ବିଶ୍ୱସ୍ତରଥି ନୂଆ ମାନକ ସ୍ଥାପନ କରିଛେ, ସେଥିଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, ସମାନ କେନ୍ଦ୍ରୀୟ ଯୋଜନା ନୁ ଦୂରେ ରଖିକରି ତଥ୍ୟଚାଳିତ ଅନ୍ତର୍ଭୁକ୍ତିମୂଳକ ଶାସନ ଆଡ଼କେ ଗତି କରିକରି ଭାରତର ସବୁନୁ ଅନୁନ୍ନତ ଅଞ୍ଚଳମାନଙ୍କୁ

ପରିବର୍ତ୍ତନ କରିପାରିଛେ। ବାସ୍ତବ ସମୟ ତଥ୍ୟ ମନିଟରିଂ, କାର୍ଯ୍ୟ ଦକ୍ଷତା ରେଙ୍କିଂ ଆଉର୍ ବିଦ୍ୟମାନ ଯୋଜନାମାନଙ୍କୁ ଏକୀକରଣ ପ୍ରଚଳନ କରିକରି ଇ ପଦକ୍ଷେପ ତୃଣମୂଳ ସ୍ତରଥି ପ୍ରତିଯୋଗିତାମୂଳକ ଆଉର୍ ସହଯୋଗୀ ସଂଘୀୟତାକେ ପ୍ରୋତ୍ସାହିତ କରିଛେ। ଇ ଲକ୍ଷ୍ୟଭିତ୍ତିକ ଧ୍ୟାନ ସ୍ୱାସ୍ଥ୍ୟ, ଶିକ୍ଷା ଆଉର୍ ଜୀବିକା ସୂଚକମାନଙ୍କୁ ସଫଳତା ସାଙ୍ଗେ ଉନ୍ନତ କରିପାରିଛେ। ସୀମାନ୍ତ ଅଞ୍ଚଳମାନଙ୍କୁ ପ୍ରଭାବଶାଳୀ ଭାବେ ଗତିଶୀଳ ଅଭିବୃଦ୍ଧି ଇଞ୍ଜିନ୍ଥି ପରିଣତ କରିଛେ, ଯେନ୍ଟା ଜାତୀୟ ବିକାଶର ଆରମ୍ଭ ଭାବେ ଏଛେନ୍ କାମ କରୁଛେ। ଇ ସୂଚନା ସାଙ୍ଗେ କାର୍ଯ୍ୟକ୍ରମଟି ଶୁଣନ୍ ସିନେମା ସପନ ବଣିକତୁ। ଇ ଗୀତ କଣ୍ଠ ଦେଇଛନ୍ ଅନୁରାଧା ପୋଡ଼ୱାଲ ଆଉ ସୁରେଶ ୱାଡେକର। ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱର ମିଶ୍ର।

ଇନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁନ୍ ମୌସମ ସିନେମାର କେତେଟା ଗୀତ। ଗୀତମାନଙ୍କୁ ରଚନା କରିଛନ୍ ଇରଶାଦ କାମିଲ, ସଙ୍ଗୀତ ଥି ସଜେଇଛନ୍ ପ୍ରୀତମ। କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ ଲେହମ୍ବର ହୁସେନ ପୁରୀ ଆର୍ ହର୍ଦ କୌର।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡସ୍ମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ମୌସମ ସିନେମାର କେତେଟା ଗୀତ। ଗୀତମାନଙ୍କୁ ରଚନା କରିଛନ୍ ଇର୍ଷାଦ କାମିଲ, ସଙ୍ଗୀତ ସଜେଇଛନ୍ ପ୍ରୀତମ। ଏ ଗୀତକେ ଗାଇଛନ୍ ରସିଦ ଖାନ।

ପରିମଳମନ୍ତ୍ର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାଏ ନାରୀଟିଏ। ନୀତିଦିନିଆ ଖାଦ୍ୟ ରନ୍ଧନଶୈଳୀ ପରିଷ୍କାର ପରିଚ୍ଛନ୍ନତା ନୂତନ ଖାଦ୍ୟ ପ୍ରସ୍ତୁତି ପାଇଁ ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ କକ୍ଷ। ପ୍ରବେଶ ଗୃହ ସମ୍ମୁଖରେ ହିନ୍ଦୁ ସଂସ୍କୃତିର ନିଦର୍ଶନ ତୁଳସୀ ବୃକ୍ଷର ସ୍ଥାପନା ଉପରେ ବିଶେଷ ଧ୍ୟାନ ଦେଇଥାଏ ନାରୀଟିଏ। ଗୃହର ସମ୍ମୁଖ ଭାଗରେ ଛୋଟ ବଗିଚାଟିଏ ଗଢ଼ି ତୋଳିବାରେ ନାରୀର ଭୂମିକା ଅତ୍ୟନ୍ତ ଆବଶ୍ୟକ। ନିଜ ମନପସନ୍ଦର ବୃକ୍ଷରୋପଣ ମାଧ୍ୟମରେ ମନରେ ପବିତ୍ରତା ଆସିବା ସହ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରେ ଗୃହିଣୀଟିଏ। ୱାନ୍ ଟ୍ରି ଇଜ୍ ୱାନ୍ ଲାଇଫ୍, ଗୋଟିଏ ବୃକ୍ଷ ହିଁ ଗୋଟିଏ ଜୀବନ, ଏହି ଉକ୍ତିକୁ ନାରୀ ନିଜେ ଅନୁଭବ କରି ପରବର୍ତ୍ତୀ ପିଢ଼ିକୁ ଗଛ ଲଗାଇବା ପାଇଁ ଅଭିପ୍ରେରିତ କରିଥାଏ। ମନୁଷ୍ୟ ଦ୍ୱାରା ନିର୍ଗତ ଅଙ୍ଗାରକାମ୍ଳକୁ ବୃକ୍ଷ ଗ୍ରହଣ କରେ ଏବଂ ମନୁଷ୍ୟର ମୃତ୍ୟୁ ସଞ୍ଜୀବନୀ ଅର୍ଥାତ୍ ଅମ୍ଳଜାନକୁ ବୃକ୍ଷ ଛାଡ଼ିଥାଏ। ତେଣୁ ନାରୀଟିଏ ସବୁବେଳେ ବୃକ୍ଷରୋପଣ ପରିକଳ୍ପନାରେ ସର୍ବାଗ୍ରେ ଥାଏ।

ପରିଷ୍କାର ପରିଚ୍ଛନ୍ନତାର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଏହି ଗୃହିଣୀମାନେ। ପ୍ରତ୍ୟେକ ଆସବାବପତ୍ରକୁ ନିୟମିତ ଭାବରେ ପୋଛିବା, ବୁଢ଼ିଆଣୀ ଜାଲ ସଫା କରିବା, ଘରର କାନ୍ଥର ରଙ୍ଗକୁ ନିୟମିତ ଭାବରେ ପରିବର୍ତ୍ତନ କରି ନିଜର ମନକୁ ପ୍ରସନ୍ନ ରଖିବାରେ ସହାୟକ ହୋଇଥାନ୍ତି ଗୃହିଣୀମାନେ। ଘର ଗୃହକୁ ଆଗନ୍ତୁକଙ୍କର ପ୍ରବେଶ ସମୟରେ ସେମାନେ ଅନେକ ତଥ୍ୟକୁ ଅବଲୋକନ ତଥା ଅନୁଧ୍ୟାନ କରିଥାନ୍ତି। ଅନେକ ଗୃହକୁ ପ୍ରବେଶ କରିବା ସମୟରେ ଆମେମାନେ ସୁଗୃହିଣୀମାନଙ୍କର କାର୍ଯ୍ୟକୁଶଳତା ସମ୍ପର୍କରେ ଅବଗତ ହୋଇପାରିଥାଉ। ଆମେମାନେ ନିୟମିତ ଭାବରେ ଘର ଗୃହକୁ ଫିନାଇଲ୍ ମାଧ୍ୟମରେ ପୋଛିବା, ରୋଷେଇ ଘରର ପ୍ରତ୍ୟେକ ସାମଗ୍ରୀକୁ ସୁନ୍ଦର ଭାବରେ ପରିଷ୍କାର କରିବା, ଚାଉଳ, ଡାଲି, ଅଟା, ବିରି, ମୁଗ, ଲୁଣ, ହଳଦୀ, ସୋରିଷ, ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀକୁ ବାୟୁ ପ୍ରବେଶ କରିପାରୁନଥିବା ପ୍ଲାଷ୍ଟିକ୍ ଡବାରେ ରଖିବା ଉଚିତ, ନଚେତ୍ ଏଥିରେ ବାୟୁ ପ୍ରବେଶ କରିବା ଦ୍ୱାରା ଫିମ୍ପି ମାରିଯିବାର ସମ୍ଭାବନା ଥାଏ ଏବଂ ଖାଦ୍ୟଦ୍ରବ୍ୟ ଅନୁପଯୋଗୀ ସିଦ୍ଧ ହୋଇଥାଏ। ଦ୍ୱିତୀୟ ପର୍ଯ୍ୟାୟରେ ଖାଦ୍ୟଦ୍ରବ୍ୟ ସଂରକ୍ଷିତ କରିବା ବେଳେ ଗୃହିଣୀମାନେ ସତର୍କତା ଅବଲମ୍ବନ କରି ବିଶୋଧକ ଦ୍ରବ୍ୟର ବ୍ୟବହାର ମଧ୍ୟ କରିବା ଉଚିତ। ଗୃହକୁ ପରିଷ୍କାର କଲାବେଳେ ଏସବୁ ଆବର୍ଜନାକୁ ଘରଠାରୁ କିଛି ଦୂରରେ ଖୋଲା ପଡ଼ିଆ ପାଖରେ ଗୋଟିଏ କୋଣରେ ଗଦା କରିବା ଦରକାର। ପ୍ରକୃତିର ନିୟମ ଅନୁସାରେ ଏହି ଆବର୍ଜନା ମଇଳା ସବୁ ଏକାଠି ହୋଇ ଧୀରେ ଧୀରେ ଖତରେ ପରିଣତ ହୋଇଥାଏ। ଏହି କମ୍ପୋଷ୍ଟ ଖତକୁ ଜମିରେ ଦେଲେ ଜମି ଉର୍ବର ହୋଇଥାଏ, ଫସଲ ମଧ୍ୟ ଭଲ ହୋଇଥାଏ। ରୋଷେଇ ଘରୁ ବାହାରୁଥିବା ସବୁ ପରିବା ଚୋପାକୁ ଏକାଠି କରି ଘର ବାହାରେ ଗୋଟିଏ ସ୍ଥାନରେ ଗଦା କରି ଖତରେ ପରିଣତ କରି ଥର୍ମୋକୁଲ ମଧ୍ୟରେ ରଖି ମାଟି ଦେଇ ସେଥିରେ ନିୟମିତ ଭାବରେ ଜିଆ ଚାଷ ମଧ୍ୟ କରାଯାଇପାରେ। ତତ୍ସହିତ ଛତୁ ଚାଷ ମଧ୍ୟ ଗୃହିଣୀମାନେ ନିଜର ଛୋଟ ବଗିଚାରେ କରିପାରିବେ। ସ୍ନାନାଗାର ଏବଂ ଲାଟ୍ରିନ୍ର ମଇଳା ପାଣି ନିଷ୍କାସନ ପାଇଁ ସେଫ୍ଟି ଟ୍ୟାଙ୍କ, ଘର ସାମ୍ନାରେ ଥିବା ନଳା ପରିଷ୍କାର କରିବା, ଏଥିରେ କୀଟାଣୁନାଶକ ନିୟମିତ ଭାବରେ ପକାଇବା ଏବଂ ଗୃହର ଅନ୍ୟ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଗୃହିଣୀମାନଙ୍କର କାର୍ଯ୍ୟ। ଗୃହର ପ୍ରବେଶ ପଥ, ପ୍ରବେଶ ଗୃହ, ରୋଷେଇ ଗୃହ, ଅଭ୍ୟର୍ଥନା କକ୍ଷର ପରିଚ୍ଛନ୍ନତା, ନିୟମିତ ଭାବରେ କୋଠରୀରେ ରୁମ୍ ଫ୍ରେଶନର ଅଥବା ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର, ବହି ଥାକ, ବିଭିନ୍ନ ସେଲ୍ଫ, କପଡ଼ାଲତାର ପରିଷ୍କାର ପରିଚ୍ଛନ୍ନତା, ଗନ୍ଧ କର୍ପୂର ବା ନାପଥାଲିନ୍ ବଲ୍ର କପ୍ବୋର୍ଡ଼ରେ ବ୍ୟବହାର, ଘର ମଧ୍ୟରେ ସଜ ଫୁଲର ସାଜସଜ୍ଜା ଏବଂ ପରିଷ୍କାର ପରିଚ୍ଛନ୍ନତା, ରନ୍ଧାଘର ଏବଂ ଅନ୍ୟ ଗୃହରେ ସ୍ୱଚ୍ଛ ବାୟୁ ଚଳାଚଳ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ମଧ୍ୟ ନିଜେ ଗୃହିଣୀମାନେ କରିପାରିବେ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କର ଗ୍ରାମୀଣ ଲୋକମାନଙ୍କ ପାଇଁ ଗାଁ ପରିମଳ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହୋଇସାରିଛି। ଏବେ କମ୍ପ୍ୟୁଟର ଦ୍ୱାରା ନେଟ୍ ମାଧ୍ୟମରେ ଗ୍ରାମୀଣ ମହିଳାମାନେ ନୂତନ ତଥ୍ୟ ସ୍ୱଚ୍ଛତା ସମ୍ପର୍କରେ ତଥା ପରିମଳ ସମ୍ପର୍କରେ ଅବଗତ ହୋଇପାରିବେ। ଆଗଭଳି ନାରୀ ଆଉ ଘର ମଧ୍ୟରେ ଆବଦ୍ଧ ହୋଇ ରହୁନାହିଁ। ନାରୀ ମଧ୍ୟରେ ଈଶ୍ୱରଙ୍କ ଦତ୍ତ ତ୍ରିଶକ୍ତିକୁ ସେ ପ୍ରମାଣିତ କରିଛି ପ୍ରତ୍ୟେକ କର୍ମକ୍ଷେତ୍ରରେ। ଭଲ ଘର ସମ୍ଭାଳିବା, ସ୍ୱାସ୍ଥ୍ୟକର ପରିବେଶର ଗୃହର ସଦସ୍ୟମାନଙ୍କୁ ରଖିବା, ଛୋଟ ଛୋଟ ଛୁଆମାନଙ୍କୁ ପୌରାଣିକ ତଥ୍ୟଠାରୁ ଆରମ୍ଭ କରି ପରିମଳ ଯୋଜନା ସମ୍ପର୍କରେ ଶିକ୍ଷା ଦେବା, ଘରର ଆବର୍ଜନାକୁ ଏକାଠି କରି ଗୋଟିଏ

ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କୁ ଭଲ ଲାଗିଥିବ ବୋଲି ଆଶା କରୁଛୁ। ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥର ଆପଣଙ୍କ ପାଇଁ ସୂଚନା। ଏନ୍ଡିଏ ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ, ଯାହା ଦେଶ ତଥା ବିଶ୍ୱସ୍ତରରେ ନୂତନ ମାନକ ସ୍ଥାପନ କଲା, ସେଥିମଧ୍ୟରେ ଜନଭାଗିଦାରୀ ପଦକ୍ଷେପ ଭାରତୀୟ ଶାସନରେ ଏକ ଉଦାହରଣ ପରିବର୍ତ୍ତନକୁ ଚିହ୍ନିତ କରେ, ଯାହା ନାଗରିକମାନଙ୍କୁ ନିଷ୍କ୍ରିୟ ହିତାଧିକାରୀଙ୍କଠାରୁ ସକ୍ରିୟ ଅଂଶୀଦାରରେ ପରିଣତ କରିଥାଏ। ସାଧାରଣ ପରାମର୍ଶ, ଡିଜିଟାଲ ପ୍ଲାଟଫର୍ମ ଏବଂ ସଂରଚିତ ମତାମତକୁ ବ୍ୟବହାର କରି ସାଧାରଣ ନାଗରିକମାନେ ଏବେ ସରକାରୀ ଯୋଜନାଗୁଡ଼ିକୁ ଡିଜାଇନ୍, ପରିଚାଳନା ଏବଂ ମୂଲ୍ୟାଙ୍କନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ସହଯୋଗୀ ଆଭିମୁଖ୍ୟ ସାମୂହିକ ମାଲିକାନା ଭାବନାକୁ ପ୍ରୋତ୍ସାହିତ କରେ, ଯାହା ନିଶ୍ଚିତ କରେ ଯେ କାର୍ଯ୍ୟକ୍ରମଗୁଡ଼ିକୁ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଏ ଏବଂ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଏ। ଶେଷରେ ଅନ୍ତର୍ଭୁକ୍ତ ଜାତୀୟ ବିକାଶକୁ ଆଗେଇ ନିଏ। ମନ୍ କି ବାତ୍ ଏକ ମାସିକ ରେଡିଓ ପ୍ରସାରଣ, ଯାହା ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଦେଶ ସହିତ ସିଧାସଳଖ କଥା ହେବା ପାଇଁ ଏକ ଅନନ୍ୟ ନିରବଚ୍ଛିନ୍ନ କାର୍ଯ୍ୟସୂଚୀ ସ୍ଥାପନ କରିଥିଲା। ନୀତି କିମ୍ବା ରାଜନୈତିକ ଅଭିଯାନ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏହି କାର୍ଯ୍ୟକ୍ରମ ଏକ ମାସିକ ଆଲୋଚନା ଭାବରେ କାର୍ଯ୍ୟ କରେ, ଯାହା ନାଗରିକଙ୍କ ସଫଳତାର କାହାଣୀକୁ ଉଜ୍ଜ୍ୱଳ କରିଥାଏ, ସରକାରୀ ଯୋଜନାଗୁଡ଼ିକୁ ସରଳ ଭାଷାରେ ବ୍ୟାଖ୍ୟା କରିଥାଏ ଏବଂ ପରିମଳ ଏବଂ ଜଳ ସଂରକ୍ଷଣ ଭଳି ସାମାଜିକ କାରଣ ପାଇଁ ସାଧାରଣ ସମର୍ଥନ ସଂଗ୍ରହ କରିଥାଏ। ରେଡିଓର ବିସ୍ତୃତ ପ୍ରସାରକୁ ଉପଯୋଗ କରି ଏହି ପଦକ୍ଷେପ ସଫଳତାର ସହିତ ପାରମ୍ପରିକ ଏକପାଖିଆ ସରକାରୀ ଯୋଗାଯୋଗକୁ ଏକ ଆକର୍ଷଣୀୟ ପାରସ୍ପରିକ ପ୍ଲାଟଫର୍ମ ସହିତ ବଦଳାଇଛି, ଯାହା କୋଟି କୋଟି ଆକାଂକ୍ଷୀ ଭାରତୀୟଙ୍କ ସହିତ ସଂଯୋଗ ସ୍ଥାପନ କରିଥାଏ। ଆନ୍ତର୍ଜାତୀୟ ଯୋଗ ଦିବସ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରସ୍ତାବ କ୍ରମେ ପ୍ରଥମ ଥର ପାଇଁ 21 ଜୁନ୍ 2015 ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସ ଏକ ପ୍ରାଚୀନ ଭାରତୀୟ ସାଂସ୍କୃତିକ ଅଭ୍ୟାସକୁ ଏକ ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସଫଳତାର ସହିତ ପରିଣତ କରିଛି। ବର୍ତ୍ତମାନ 190 ଅଧିକ ଦେଶର 1300 ଅଧିକ ସ୍ଥାନରେ ପାଳିତ ହେଉଥିବା ଏହି ପଦକ୍ଷେପ ଅନେକ ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିଛି, ଯେଉଁଥିରେ 3 ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଆୟୋଜିତ ଏକକ ଯୋଗ ଅଧିବେଶନ ମଧ୍ୟ ଅନ୍ତର୍ଭୁକ୍ତ। ଆଜି ବିଶ୍ୱସ୍ତରୀୟ କଲ୍ୟାଣର ଏକ ମିଳିତ ମାର୍ଗ ଭାବରେ ଯୋଗକୁ ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ବିଦ୍ୟାଳୟର ସମୟ ସାରଣୀ ଏବଂ କର୍ମକ୍ଷେତ୍ରରେ ବ୍ୟାପକ ଭାବରେ ସାମିଲ କରାଯାଇଛି।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ 3 ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି 57ତମ GST ପରିଷଦ ବୈଠକ। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ 75 ବର୍ଷ ବୟସରେ ପରଲୋକ। ଡୋଞ୍ଜେଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ। ଏବଂ ଭାରତୀୟ ବାୟୁସେନା ଆଜି ପାଳନ କରୁଛି 94ତମ ପ୍ରତିଷ୍ଠା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି। ଦେଶବ୍ୟାପୀ ଏହାର ପରିଚାଳନା ପାଇଁ 550,000ରୁ ଅଧିକ ଭିତ୍ତିଭୂମି କ୍ଷେତ୍ର କାର୍ଯ୍ୟ କରୁଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଟେଲିକମ୍ କ୍ଷେତ୍ର ଏବଂ ଡିଜିଟାଲ ସଂଯୋଗର ବିକାଶ ମୋବାଇଲ କଂଗ୍ରେସ ପ୍ଲାଟଫର୍ମ ଅନୁଧ୍ୟାନ କରିଛି। ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଏହି ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ଗତ 12 ବର୍ଷ ମଧ୍ୟରେ ମୋବାଇଲ ଫୋନ୍ର ଉପଯୋଗ ବ୍ୟାପକ ହୋଇଛି। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚିପାରୁଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50,00,000 କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: बीते वर्षों में इंडिया मोबाइल कांग्रेस के माध्यम से बहुत कुछ हासिल किया है। हमारे सामने विकसित भारत का एक विराट संकल्प है। इसके लिए हमें अपने प्रयासों को निरंतर व्यापक करते रहना है। हमें IMC को एक ऐसा प्लेटफॉर्म बनाना है जो टेक्नोलॉजी, रिसर्च, इंडस्ट्री, इन्वेस्टमेंट और आइडिया का एक जंक्शन बन सके।
1: ଏହି ଅବସରରେ ଶ୍ରୀ ମୋଦି ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ଡିଜିଟାଲ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ପ୍ରଯୁକ୍ତି ବିଦ୍ୟାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରାଥମିକତା ପ୍ରଦାନ କରୁଛି। ସେ କହିଛନ୍ତି ଭାରତରେ ଏବେ 550 ନିୟୁତ 5G ଉପଭୋକ୍ତା ରହିଛନ୍ତି। ଏହି 4-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ, ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଅନ୍ୟାନ୍ୟ ପଦକ୍ଷେପର ବୈଧାନିକ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏକ 3-ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଔଷଧ କମ୍ପାନୀ ଏବଂ ଡାକ୍ତରଙ୍କ ମଧ୍ୟରେ ରହୁଥିବା ଅସାଧୁ ବୁଝାମଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଏହି ଆବେଦନ ଦାଖଲ କରାଯାଇଛି। ଖଣ୍ଡପୀଠ କହିଛନ୍ତି ପ୍ରସ୍ତାବିତ କମିଟି ଅଂଶୀଦାରଙ୍କ ମତାମତକୁ ବିଚାର ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ତର୍ଜମା କରି ତାଙ୍କର ସୁପାରିଶ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି 29 ଜାନୁଆରୀକୁ ଧାର୍ଯ୍ୟ କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ GST ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଜମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଯୋଗ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5 ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରସ୍ତାବିତ ଯୋଜନା 5 କ୍ଷେତ୍ର ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଆଦି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କର 75 ବୟସରେ ପରଲୋକ ହୋଇଛି। ଗୋଆସ୍ଥିତ ଆଜି ସକାଳେ ତାଙ୍କ ବାସଭବନରେ ପାଟେକରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ହିନ୍ଦୀ, ମରାଠୀ ଆଦି ସିନେମାରେ ଉତ୍କୃଷ୍ଟ ଅଭିନୟ ପାଇଁ ସେ ପରିଚିତ ଥିଲେ। ପରିନ୍ଦା, ତ୍ରିରଙ୍ଗା, କ୍ରାନ୍ତିବୀର, ଅବ ତକ୍ ଛପନ, ୱେଲକମ୍ ଭଳି ବିଭିନ୍ନ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ି ଯାଇଛନ୍ତି।
3: କଲମ ୱାଲି ଭାଇ କ୍ରାନ୍ତି ଲାନା ଚାହତି ଥି, କଲମ କେ ଜୋର ପର କାଲେ ବର୍ତ୍ତମାନ କୋ ଖତମ କରନା ଚାହତି ଥି, କୌନ ସମଝା ଉସକି ବାତ କୋ, କିସେ ଜଗାତି ହୋ, ମୈ ଜାଗ ଗୟା, କୁଛ ଅଚ୍ଛା କାମ କରକେ ଜା ରହା ହୁଁ, ସୁକୁନ ହୈ, ଲେକିନ ଧ୍ୟାନ ମେ ରଖନା ତୁମାରୀ ୟେ ଖାମୋଶୀ କଲ ତୁମାରେ ବଚ୍ଚୋ କେ ଲିଏ ରୋନା ବନ ଜାଏଗୀ।
1: ପୁନେ ନିକଟସ୍ଥ ଡୋଞ୍ଜେଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଡୋଞ୍ଜେ ସହିତ ତାଙ୍କର ଅତ୍ୟନ୍ତ ଭାବନାତ୍ମକ ସମ୍ପର୍କ ରହିଥିବାରୁ ସେଠାରେ ଶେଷକୃତ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ପାଟେକରଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଲୋକଙ୍କ ହୃଦୟ ଏବଂ ମାନସପଟରେ ଛାପ ଛାଡ଼ିଯାଇଛି। ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ନାନା ପାଟେକର ଜଣେ ବହୁମୁଖୀ ଏବଂ ଅତ୍ୟନ୍ତ ଗୁଣୀ କଳାକାର ଥିଲେ। ଭାରତୀୟ ସିନେମାରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ପାଟେକର ପ୍ରତ୍ୟେକ ଭୂମିକାରେ ନିଜର ଚିନ୍ତାଧାରା ଓ ସୃଜନଶୀଳତାକୁ ପରିସ୍ଫୁଟ କରିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଅଭିନୟ ଜଗତରେ ସେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ଅଲଗ ଅଲଗ କିରଦାର दर्शकों का दिल जीता। नाना पाटेकर जी का जीवन तिरंगे की आन बान और शान के लिए समर्पित रहा। वो बंधनों में नहीं रहे, परिंदे की तरह फिल्मों के आसमान में उड़े। उन्होंने समाज में व्याप्त व्यवस्था पर अपनी फिल्मों के माध्यम से करारा प्रहार किया।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜାଲିଆନା ୱାଲାବାଗ ସ୍ମାରକର ପୁନଃ ବିକାଶ ମାଧ୍ୟମରେ କିପରି ଦୃଷ୍ଟିକୋଣକୁ ପରିପ୍ରକାଶ କରାଯାଇଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଜାଲିଆନା ୱାଲାବାଗର ନାମ ଉଚ୍ଚାରଣ ହେବା ମାତ୍ରେ ବ୍ରିଟିଶ ସରକାରଙ୍କର ନିର୍ମମତାର ଭୟଙ୍କର ସ୍ମୃତି ଉଜ୍ଜୀବିତ ହୋଇଥାଏ। 1919 ବୈଶାଖୀ ଦିବସରେ ଅମୃତସରର ଜାଲିଆନା ୱାଲାବାଗଠାରେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଶହ ଶହ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହି ଶହୀଦଙ୍କ ସ୍ମୃତିରେ ଜାଲିଆନା ୱାଲାବାଗ ସ୍ମାରକୀ ନିର୍ମାଣ କରାଯାଇଥିଲା। ଏହାକୁ ପୁନଃ ବିକଶିତ କରାଯାଇ 2021 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
2: ଜାଲିଆନାୱାଲା ବାଗ ବୋ ସ୍ଥାନ ହିସନେ ସର୍ଦ୍ଦାର ଉଧମ ସିଂହ, ସର୍ଦ୍ଦାର ଭଗତ ସିଂହ ଜୈସେ ଅନଗିନତ କ୍ରାନ୍ତିବୀର ବଲିଦାନିଓ ସେନାନିଓ ହିନ୍ଦୁସ୍ତାନ କି ଆଜାଦୀ କେ ଲିଏ ମର ମିଟନେ କା ହୌସଲା।
1: 94ତମ ଭାରତୀୟ ବାୟୁସେନା ଦିବସ ଆଜି ପାଳନ କରାଯାଉଛି। 1932 ଅକ୍ଟୋବର 8 ତାରିଖରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ସେନାବାହିନୀର ଏହି ୟୁନିଟ୍ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଚଳିତ ବର୍ଷ ଭାରତୀୟ ବାୟୁସେନା ଅଦମ୍ୟ, ଅପ୍ରତିହତ ଏବଂ ସଠିକ୍ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଭାରତୀୟ ବାୟୁସେନାର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ 3 ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସମ୍ବାଦ ଶେଷ ହେଲା।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ, ଭାରତୀୟ ବାୟୁସେନା ଅପରାଜୟ ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ଏବଂ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ। ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛ ଶାସନ କ୍ଷେତ୍ରରେ ମୋବାଇଲ ଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚି ପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50 ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ଏହି 4-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ମ GST ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ GST ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବା କର GST ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ

0: ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ବନ୍ଦେ ଭାରତ ସମ୍ପର୍କରେ।
1: ଭାରତୀୟ ରେଳର ଆଧୁନିକୀକରଣ ଓ ଯାତ୍ରୀ ସେବାରେ ନୂତନ ଅଧ୍ୟାୟ ଯୋଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଦ୍ରୁତଗତି, ଆଧୁନିକ ପ୍ରଯୁକ୍ତି ଓ ଉନ୍ନତ ଯାତ୍ରୀ ସୁବିଧାକୁ ନେଇ ଏହି ଟ୍ରେନ୍ ଦେଶର ରେଳଯାତ୍ରାର ଚିତ୍ରକୁ ବଦଳାଇବାରେ ସହାୟକ ହୋଇଛି। ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରକୁ ଦ୍ରୁତ, ଆଧୁନିକ ଓ ସୁବିଧାଜନକ ରେଳଯାତ୍ରାର ଅନୁଭୂତି ଦେବାରେ ଏହି ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳର ଯାତ୍ରୀଙ୍କ ପାଇଁ ଦ୍ରୁତ ରେଳ ସଂଯୋଗର ସୁଯୋଗ ବୃଦ୍ଧି ପାଇଛି। ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀକୁ ଦ୍ରୁତ ରେଳ ସଂଯୋଗ ମିଳିବା ଫଳରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଯାତାୟତ ସୁବିଧାଜନକ ହୋଇଛି। ଏ ସମ୍ପର୍କରେ ଆମ ପୁରୀ ସମ୍ବାଦଦାତା ସୌମିତ୍ର ହରିଚନ୍ଦନ ଅଧିକ ସୂଚନା ଦେଇ କହିଛନ୍ତି,
2: ବନ୍ଦେ ଭାରତ ଭଳି ରେଳ ଚଳାଚଳ ଯାତ୍ରୀମାନଙ୍କ ପାଇଁ ବେଶ୍ ଉପାଦାୟ ହୋଇପାରିଅଛି। ତେବେ ଓଡ଼ିଶାରେ 6 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ପୁରୀରୁ 2 ଟ୍ରେନ୍ ପ୍ରତ୍ୟହ ଯାତ୍ରା କରୁଅଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସାଙ୍ଗକୁ ସାଧାରଣ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ ବ୍ୟବସ୍ଥିତ ଭାବେ ଶୀଘ୍ର ତଥା ସମୟ ଅନୁସାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବାରୁ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏନେଇ ଯାତ୍ରୀ ବିଶ୍ୱରଞ୍ଜନ ପତିଙ୍କ ସହ ଯାତ୍ରା ସମ୍ପର୍କରେ ଅଧିକ ଆଲୋଚନା କରିବା।
3: ମୁଁ ଯେତେବେଳେ ବନ୍ଦେ ଭାରତରେ ହାଉଡ଼ାରୁ ପୁରୀ ଆସିଲି, ମୋତେ ଅତ୍ୟନ୍ତ ଆରାମଦାୟକ ଯେଉଁଟା କହନ୍ତି ମୁଁ ସେଇଟା ଅନୁଭବ କଲି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏଇ ଯେଉଁ ପରିକଳ୍ପନା ବା ଏଇ ଯେଉଁ ଯୋଜନା ସମଗ୍ର ଭାରତବର୍ଷ ପାଇଁ ଲୋକମାନଙ୍କର, ସାଧାରଣ ଜନତାଙ୍କର ହେଉ ଅଥବା ବହୁତ ଧନୀ ଲୋକଙ୍କ ପାଇଁକି ହେଉ ବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ହେଉ ନା କାହିଁକି, ଯେଉଁ ସୁବିଧା କରିଛନ୍ତି ବିଶେଷ କରି ଗମନାଗମନ କ୍ଷେତ୍ରରେ, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।
2: ଓଡ଼ିଶାରେ ଏହି ଟ୍ରେନ୍ର ଅଧିକ ସଂଖ୍ୟା ବୃଦ୍ଧି ପର୍ଯ୍ୟଟନ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।
1: ବନ୍ଦେ ଭାରତ କେବଳ ଦ୍ରୁତ ରେଳଯାତ୍ରାର ମାଧ୍ୟମ ନୁହେଁ, ଏହା ଓଡ଼ିଶାର ଯାତାୟତ, ପର୍ଯ୍ୟଟନ ଓ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବାର ଏକ ନୂତନ ସମ୍ଭାବନା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଭୁବନେଶ୍ୱରରୁ ପୁଣେକୁ ଆସନ୍ତା 25 ଘରୋଇ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସପ୍ତାହରେ ପ୍ରତିଦିନ ଏହା ଉଡ଼ାଣ କରିବ। ପୂର୍ବରୁ ଭୁବନେଶ୍ୱରରୁ ପୁଣେକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସେବା ଜାରି ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍ମୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି, ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4 ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ୍ୟ ପ୍ରଶଂସନୀୟ। ଆମେରିକା, ଚୀନ୍ ଓ ରୁଷିଆ ପରେ ବିଶ୍ୱର 4th ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ ବାୟୁସେନା ଘାଟିରେ ଆୟୋଜିତ ସମାରୋହରେ ଯୋଗଦେଇ ବାୟୁସେନାର ଅଦମ୍ୟ ସାହସକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶର ସାହସୀ ବାୟୁଯୋଦ୍ଧାମାନଙ୍କୁ ସଲାମ ଜଣାଇଛନ୍ତି। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ଆଜି 75 ବୟସରେ ଗୋଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ନିଜର ଅସାଧାରଣ ଅଭିନୟ ପ୍ରତିଭା ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ

0: ଚେହେରାରେ ଥିଲା ଅଭିବ୍ୟକ୍ତି, ଆଉ ଅଭିନୟରେ ଥିଲା ଜୀବନର ଗଭୀର ସତ୍ୟ। ଆଜି ସେହି ସ୍ୱର ନିରବି ଯାଇଛି, ଆଉ ଶକ୍ତିଶାଳୀ ଅଭିନୟର ଅଧ୍ୟାୟରେ ପଡ଼ିଯାଇଛି ଏକ ଦୁଃଖଦ ପୂର୍ଣ୍ଣଚ୍ଛେଦ। 1978 ଗମନ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ନାନା ପାଟେକର ପରବର୍ତ୍ତୀ ସମୟରେ ନିଜର ନିଆରା ଅଭିନୟ ଶୈଳୀ ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ଅଙ୍କୁଶ, ପରିନ୍ଦା, ପ୍ରହାର, ତ୍ରିରଙ୍ଗା, କ୍ରାନ୍ତିବୀର, ଖାମୋଶି ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ି ଯାଇଛି। ହିନ୍ଦୀ ସହ ମରାଠୀ ସିନେମାରେ ମଧ୍ୟ ନାନା ନିଜର ଦକ୍ଷତାର ଛାପ ଛାଡ଼ି ଯାଇଛନ୍ତି। ଜାତୀୟ ପୁରସ୍କାର ସହ ଅନେକ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ତ୍ରିରଙ୍ଗାର ସମ୍ମାନ, ମର୍ଯ୍ୟାଦା ଓ ଗୌରବ ପାଇଁ ନାନା ପାଟେକରଙ୍କ ଜୀବନ ସମର୍ପିତ ଥିଲା। ନାନା କେବେ ବି ନିଜର ସୀମା ଭିତରେ ସୀମିତ ରଖିନଥିଲେ। ନିଜ ଅଭିନୟ ମାଧ୍ୟମରେ ସେ ସମାଜରେ ରହିଥିବା ତ୍ରୁଟି ଅବ୍ୟବସ୍ଥାକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ। ସାମାଜିକ ଦୁର୍ନୀତି ଓ କୁପ୍ରଥା ବିରୁଦ୍ଧରେ ସ୍ୱର ଉଠାଇବା ସେ ଜଣେ ପ୍ରକୃତ କ୍ରାନ୍ତିବୀର।
1: गुलामी करने की आदत पड़ी है, पहले राजा महाराजाओं की गुलामी की, फिर अंग्रेजों की, अब चंद गद्दार नेताओं की और गुंडों की। धर्म के नाम पर ये तुम्हें बहकाते हैं, तुम एक दूसरे के गले काट रहे हो, काटो।
0: ଆଜି ନାନା ନାହାନ୍ତି, ତାଙ୍କ ସ୍ୱର ଅଛି, ସଳାପ ଅଛି, ଚଳଚ୍ଚିତ୍ର ଅଛି, ଓ ସବୁଠାରୁ ବଡ଼ କଥା, ତାଙ୍କ ଅଭିନୟର ସ୍ମୃତି ଅଛି। ଏକ ଅଧ୍ୟାୟର ଅନ୍ତ ହେଲା ସତ, କିନ୍ତୁ ନାନା ପାଟେକରଙ୍କ ଅଭିନୟର କାହାଣୀର ଅନ୍ତ ନାହିଁ। ଆକାଶବାଣୀ ପରିବାର ପକ୍ଷରୁ ନାନା ପାଟେକରଙ୍କ ଅମରାତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।
2: ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଆଖି ଆମର ଅମୂଲ୍ୟ ସମ୍ପଦ, ଏହାର ଯତ୍ନ ନେବା ଆମର କର୍ତ୍ତବ୍ୟ। ବର୍ତ୍ତମାନର ଡିଜିଟାଲ ଦୁନିଆରେ ଅଧିକ ସ୍କ୍ରିନ୍ ବ୍ୟବହାର ଓ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଦୃଷ୍ଟି ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ଆଖିର ଯତ୍ନ ଓ ନିୟମିତ ଚକ୍ଷୁ ପରୀକ୍ଷାର ଗୁରୁତ୍ୱକୁ ଆଜିର ଦିନ ମନେ ପକାଇ ଦେଇଥାଏ। ନିଜର ଆଖିର ଯତ୍ନ ନେବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା। ରାଜ୍ୟର କେତେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା 3-4 ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟର ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 23 ଜିଲ୍ଲାରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ, ଭାରତୀୟ ବାୟୁସେନା ଅପରାଜୟ, ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ। ଏବଂ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କେଶରୀ କଥାଚିତ୍ରରୁ କଣ୍ଠଶିଳ୍ପୀ ରୋମି ଏବଂ ବ୍ରଜେଶ ସାଣ୍ଡିଲ୍ୟ, ସଙ୍ଗୀତ ନିର୍ଦ୍ଦେଶନା ତାନିକ୍ ପାକ୍ଚି।
1: जवान पीछे से गाना गाएगा।

ଏଥର ଶୁଣନ୍ତୁ ହାଇୱେ କଥାଚିତ୍ରର ଏହି ଗୀତଟି। ରଚନା କରିଛନ୍ତି ଇରଶାଦ କାମିଲ। କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।
1: ପଛଲିନ୍ତା କଥାନ୍ ହେତୁ ଆସ୍କୁନ୍ ମନେ ଖାତ୍ରିକି ଆଜ ଆଜିର୍ଗି କଥା ଏକାନେକ୍ରି ତାମ କଥାନି ତେଙ୍ଗାଲିଆର ତମେ ତେଙ୍ଗନା ଶୈଳୀବଧ ଇନ୍ନେ ରାଚା ଯେ ଏକ ସ୍କୁଟି ଆବନ୍ ନାମ ମନ୍ଧ୍ୟାନ୍ ଚିଆଲକାତରୁ ମେନାଲକାତ ସଥେ ଯେନ୍ତା ନାମ ଯେତେ ନାହା ଚାଲକାତ ତେଙ୍ଗାଲିଆର ଅଣ୍ଟାରା ଆଜି ଅଣ୍ଟା ରାଚା ଆସନ୍ ରାଜାସ ଅଣ୍ଟା ରାଚାସ ତାଙ୍କି ରାନୀ ଅଣ୍ଟା ରାଚା କାଉଣ୍ଟା ପଦ୍ଦାନୁ ପାଚକି ସଣ୍ଟା ରାଚାସ ତାଙ୍କି ପାଚୁ ଭିରାଚା ଘା ଘା ତେଙ୍ଗାଲିଆର ଯେ ହାରବୁଲା ବଢ଼େଇଟି ପାର୍ତା ରାଚା ପାର୍ତାମିଆ ବଢ଼େଇଟି ମାନ୍ନୁ ରାଚା ଆ ମାନ୍ନୁକି ବଢ଼େଇଟି ଢୋଡ଼ୁରୁ ରାଚା ଆରୁ ଅନ୍ନୁ ଅଣ୍ଟା ରାକ୍ଷସ ରାଲିଆସ ଇନ୍ନେ କେତିନି କେତେ କଥାନି ତେଙ୍ଗାଲିଆର ଆରୁ ଆ କଥାନି ଯେନ୍ ତେଙ୍ଗାଲିଆର ଆ କଥାନି ଗେ ଉଲା ବହୁତ କଥା ରାଚା ଶିଖରାଗେ ଆହାଗେ ଆ କଥାନିବନ୍ ନାମ ମେନାଲକାତ ଆରୁ ଆଦ୍ଗି କଥାବନ୍ ବୁଝରାଲକାତ ଆରୁ ଆଦ୍ଗି ମାଧ୍ୟମତି ଆ ନୀତି ଶିକ୍ଷାବନ୍ ନାମାନ ଗୋଟି ତେଙ୍ଗାଲିଆର ଧୀରେ ଧୀରେ ଧୀରେ ଧୀରେ ସାମିଆ ପରିବର୍ତ୍ତନ ମାଞ୍ଜା ଆ କଥାବନ୍ ଯେନ୍ ତେଙ୍ଗାଲିଆର ଧୀରେ ଧୀରେ ଆଦାନ ଲେକ୍ଚର ବହି ମାଞ୍ଜା ବହି ଗୁଠି ଉର୍ଖା ଆରୁ ବହି ଗୁଠି ପଢ଼ା ଖାତରା ପ୍ରକୃତିରେ ଯଦି ଏର ଥିଲେ କଥାନି ମେଞ୍ଚକୁନ୍ ଯେନ୍ତା ବଢ଼ିଆ ଲାଗି ଆରୁ ଫିର୍ ମେନାଲ କାରଣ ବାଗିର ଲାଗି ହନ୍ନେ ବହି ପଢ଼ନା ଦିଅଣ୍ଟା ବଢ଼ିଆ ଜିନିଷ ଦୁ ନାମ ଯାହା ବି ନାମେ ମନୁ ଉର୍ଖାଲି ଆପନ ବହି ହିସାବନୁ ଲେଖନା କଥା ଆଉ ବହି ବି ଅଥରନା କଥା ଦୁ ଆରୁ ନାମ ଯଦି କଥାଗୁଟିନ୍ ଲେଖତ ଆରୁ ଇଅତ ବହି ହିସାବନୁ ହେଲେ ଇ କଥାଗୁଠିତ ଯୁଗ ଯୁଗ ରକ ନାମ ଯାହା ବୁଙ୍ଗା କେର କିଛି ଆ କଥାନ ବି ଆହା ଆଙ୍ଗତ ଆରୁ ଯଦି ନାମ ବହି ଲେଖତ ହେଲେ ନାମେ ଯେନ୍ ବାରନା ପିଢ଼ି ଆତିଲି ଆବଡ଼ାର ହି ଆହା ଆଙ୍ଗର ତା କଥା ମାଞ୍ଜା ଯେ ଇ ବହି ଲେଖନା ବହି ଛାପାବାନା ଆରୁ ବହି ପଢ଼ନା ବଦନଟା ବଢ଼େଟି ବଢ଼ିଆ ଜିନିଷ ଦୁ ଇ କଥାବନ ନାମ ବୁଝରନା କଥା ଆରୁ ବହି ପଢ଼ନା କଥା ଦୁ ବହି ପାର୍ଚକା ଥାଲେ ଇଓ ମାଲା ଇଓ କଥାନ ନାମ ଆହା ଆଙ୍ଗତ ନାମେ ନଲେଜ ବୋଧି ବାଢ଼ର ଆଉ ଇ ପଢ଼ନାନ୍ତି ନାମ ଯେନ୍ ଖୁସି ହାକ୍ଷତ ଦୁସରା ଏକାସାନିଆ ଖୁସି ପଲଦା ଥାକ୍ଖା ଆରୁ ଇ ବଧ ନାମେ ପୁରୁଖାନ୍ତି ନାମେ ତକ ଆଉ ନାମେସ୍ତି ନାମେ ଯେନ୍ ବାରନା ପିଢ଼ି ତକ ଇ ଯେନ୍ ଗୋଟେ ସଂଯୋଗ ମାନାଲି ଇ ବହି ବଧ ଆ ବଧ ବାଢ଼ିଟି ନାମେ ସମାଜକେ ଲାଗନ୍ ସମ୍ପତ୍ତିମାନ ତା ଯେତେ ନାମ ବହି ପାଢ଼ତ ଆର୍ ଯାହା ବି ନାମେ ମନୁଲା ଆତିଲି ଆଦାନ ଲେଖତ ଆଉ ବହି ହିସାବନୁ ପ୍ରକାଶିତ କାମ ଯିଏ ନାମେ ଭବିଷ୍ୟତ ପିଢ଼ି ବି ଆଦାନ ପାଢ଼ରାରୁ ଆହା ଆଙ୍ଗର ଇ ଆଶା ସହିତେ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଇତିହାସ ତେଙ୍ଗାଲି ଯେ ମୁଲିନ୍ତି ଆଲାର ହାରବୁନୁ ରାଲିଆର ଆରୁ ଆବଡ଼ାର ହାରବୁନ୍ତି ଯେନ୍ ଫାଡ଼ୁ ହାକରାଲି ଆଦନ ମହାଲିଆର ଝରଣାନ୍ତି ଯେନ୍ ଆମୁ ଏତା କାଲିଆ ଖୁଲକୁଲା ତେଲ ଆଦାନ ହାପ୍ପାଲିଆର ଆରୁ ଭିନ୍ ଭିନ୍ ଯେନ୍ ମାନ୍ନୁ ମାସ ଆତିଲି ଝେପରା ମାନ୍ନୁ କା ଭିଡ଼ ଏକାସନ ଆତିଲି ମାନ୍ନୁ ଗିଏ ଅଣ୍ଟା ବୁରେଇ ହନେ ଜାଗା ଗୁଠେନୁ ରାଲିଆର ଆରୁ ବି ତେଙ୍ଗନାର ଯେ ପାର୍ତା କିଆ କା ପାର୍ତାନୁ ଯଦି ଢଡ଼ୁରର କା ଖୋଲର ଆଦ୍ଗେ ଉଲା ଭି ତାମ ରାଲିଆର ବୁଲିକିରି ହାରବୁ ସାଙ୍ଗେନ୍ ମିଶ୍ରାର ଆରୁ ରାଚାର ହାରବୁନ୍ତି ଯାହା ମାନାଲିଆ ଆଦାନ୍ତା ମନ୍ଦରାଲିଆର ଆରୁ ମହାଲିଆର ତେଲା ମାନ୍ନା କିଟି ମାନ୍ନା ଖିଜିରି ମାନ୍ନା ହୁର୍ମି ବାକେନ୍ ଯେନ୍ ଜିନିଷ୍ ଗୁଠି ହାକରାଲିଆ ଆଦାନ ଅନ୍ଦରାଲିଆର ଆରୁ ମହାଲିଆର ହାରବୁନୁ ଜନ୍ତୁ ରାଚା ଆବଡ଼ା ଗୁଠି ଭିନ୍ ତାମ ଇଞ୍ଜାର ଚାପିଆର ଆରୁ ଡେମଚାର ଚାପିଆର ଆରୁ ତାଙ୍ଗାନ ପିଟାର ଆରୁ ପହିଲେ ତା ବାନାର ଯେ ତାମ ହନେ ହେନା ବନ୍ ମହାଲିଆର ପାଛିଲି ପାଛିଲି ଇ ଚିଚୁ ଗେ ବ୍ୟବହାର ବନ୍ ଆଖାରୁ ଆଦାନ କୁର୍ଚାର ଫିର୍ ଧୀରେ ଧୀରେ ଆନୁ ଇଦାନ ହାଦାନ ମିଶା ବଚାର ଆରୁ ଏକାନେ ତାମା ଭଲ ଲାଗ ଆ ପ୍ରକାର

0: ଆ ଭାଷା ଗୁଠିନୁ ଏକାନେକିରି ଇସ୍କୁଲ୍ନୁ ଭି ହାଦୁ ବଚୁରିନ୍ ପାଠତମ୍ ବୋଲିକିରି ଯେନ୍ ଚିନ୍ତା ନାନା ଖାତ୍ରା ଆରୁ ନାମେ ଇ କୁଣା ଭାଷା ବନ୍ ଏକାନେକିରି ଇନୁ ସାମିଲ୍ ବାଞ୍ଜା ଯେ ଇ କଥା ବନ୍ ଟିକେ ତେଙ୍ଗର
1: ତ କଥା ମାଞ୍ଜା ଯେ ସରକାର ଏରିଆ ଯେ ନାମେ ଆଦିବାସୀ ଗୁଠିଆର ଯେନ୍ 32 ପ୍ରକାର ଆଦିବାସୀ ରାନାର 62 ପ୍ରକାର 32 ପ୍ରକାର
0: ଆଚ୍ଛା
1: ଆର୍ କେ 32 ପ୍ରକାର ନିଜର୍ ନିଜର୍ ଭାଷା ଏନେ କୁଣୁ ଭାଷା ନାମେ ଯେନ୍ତା ଉରମ୍ ଭାଷା ମୁଣ୍ଡା ଭାଷା ଆ ଭାଷାନୁ ଆର୍ କାଚନା ଖରାଲ ନାର
0: ଆଚ୍ଛା
1: ତ ଯେତେବେଳେ 32ଟା ରହି ଆରେ ଚିନ୍ତା କାମା ଖାତ୍ରା ଯେ ଇର୍ ଗୁଠେର୍ ଗେ ଲାଗାନ୍ 3400ଟା ସ୍କୁଲ୍ ନୁ ଖାଲି ନିଜର ଭାଷାନ୍ତା ହାତଦାର ଖାଲି ପାଢ଼ାଲନାର ଦୁସରା ଭାଷାନ୍ତାର ମାରିଲାର ଦ୍ୱାରା ନାମ ଇସାନ କୁଣୁ ପାଡ଼ା ରହି କୁଣୁ ପାଡ଼ନ୍ତାର ଖାଲି କୁଣୁ ହାତଦାର ପାଢ଼ାଲନାର ହଣ୍ଡେ ସ୍କୁଲ୍ 3400ଟା ରହି ଇ ନାମ ହେ ରାଜିନୁ
0: ଆଚ୍ଛା
1: ତ ଇ ରେନ୍ଦିରେକେ ଖାଲି କାଚନା ଖାନା ବାକେ ଇର୍କେ ଅଣ୍ଟା ପ୍ରୋବ୍ଲେମ୍ ମାନାଲି ସମସ୍ୟା ମାନାଲି ଯେ ଇର୍ ଓଡ଼ିଆ ସ୍କୁଲ୍କେ ଯେତେବେଳେ କାଲନାର ହୁପକେ ଲାଜରାଲ ନାରୀର ନିଜର ଭାଷାନୁ କାଚନା ଖରାଗେ ଆର୍ ଗାନେ ଓଡ଼ିଆକେ ସାମିଲ ମାନାଗେ ଲାଗାନ୍
0: ଆଚ୍ଛା
1: ଆଦିକେ ଲାଗାନ୍ ବଡ଼ ଅସୁବିଧା ମାନଯା ସରକାର ଚିନ୍ତା କାମଚା ଆଉ ପୁରା ଜନଗଣନା କାମନା ଲେଖା ଶିକ୍ଷା ଜଗତନୁ 2005 ଗୋଟେ ଜାତୀୟ ଶିକ୍ଷାନୀତି ପ୍ରଚଳନ ଯେତେବେଳେ ମାନଯା ହୁବାକେ ଏରିକିରି ବାଚା ଯେ ନିଶ୍ଚିତ ଭାବରେ ଯେନ୍ ଭାଷାରେ ଆଜି 32ଟା ଭାଷା ଯେନ୍ ଭାଷା ଆଦିବାସିନ୍ଦା କାଚନା ଖାରାଲନାର ହୁରିଗେ ଲାଗାନ୍ ନାମ ବହି ତିଆର କାମତ ବୋଲିକିରି ତାପରେ ବହି ତିଆର ଆରମ୍ଭ ମାନଯା ଆରମ୍ଭ ଯେତେବେଳେ ମାନଯା ପପୁଲେସନ୍ ବା ଜନସଂଖ୍ୟା ଅନୁସାରୁ ପହିଲା 10ଟା ଭାଷା ଉପରେ ଆର୍ ଅଚାର ପହିଲା 10ଟା ଭାଷା ଯେତେବେଳେ ଅଚାର ହୁବାକେ ନାମେ ସମ୍ବଲପୁରନୁ ମୁଖ୍ୟ କରି ଏକା ଭାଷା ବେଶୀ ଜାତି ରାନାର ଆର୍ ମାନାଲା ନାମେ କିଷାନ ମିର୍ଦ୍ଧା ଦୁସରା ଜାତି ଆର୍ ବି ରାନାର ତ ଇର୍ ଯେତେବେଳେ ଆରମ୍ଭ ମାନଯା କରା ବହି ଲେଖା ଗିଲାଗାନ୍ ନାମେ ସୁନ୍ଦରଗଡ଼ ମାଞ୍ଜା ଉରାମ ମୁଣ୍ଡା ଅନ୍ୟ ବହି ଲେଖା ମାଞ୍ଜା ଏନେକିରି ଓଡ଼ିଶାନୁ 32ଟା ଭାଷା ଅନ୍ତ 10ଟା ଭାଷା ଗିଆର ଅଚାର
0: ପହିଲା
1: ହଁ ଆଉ 2006 ବହି ଲେଖା ଆରମ୍ଭ ମାଞ୍ଜା ହଁ ଯେତେବେଳେ ବହି ଲେଖା ଆରମ୍ଭ ମାଞ୍ଜା ସେତେବେଳେ ଇ ବହିକେ ମୁଖ୍ୟ କୋଡ଼ିନେଟର୍ ନେ ମାଞ୍ଜାର ମାରିଲା ଯେନ୍ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ାକ 30ଟା ଜିଲ୍ଲାନୁ ଯେନ୍ 30ଟା ରହି ଆର୍ ଏନେରିକେ ଆର୍ ଗେ ଦାୟିତ୍ୱ ଚିଚାର ସରକାର ଦାୟିତ୍ୱ ଚିକିରି ଆର୍ ଗେ ଭିତରୁ ଅନ୍ୟଟା କୋଡ଼ିନେଟର୍ ଆରି ଚିଚାର ତ ସୌଭାଗ୍ୟ ହେଙ୍ଗେ ନେ ଯେ ସମ୍ବଲପୁରନୁ ଡାଟ ଯେତେବେଳେ ନେ ଚାକିରି କାମ ଲାଗାନ୍ ଏଙ୍ଗାନ୍ ଆର୍ ଦାୟିତ୍ୱ ଚିଚିଆର
0: ଆଚ୍ଛା
1: କୁଣୁ ଲାଗାର ଗେନ୍ ମନ୍ଦା ବହି ତିଆର ମାନାଲି ତାପରେ କୁଣୁ ଆଲାନ୍ ତାପରେ ବହୁତ ଆଗ୍ରହର ସହିତ ନେନ୍ ଯାହା ଯାହା କାମନା କଥା ଯେନ୍ତା ତାଲିମ ସିଷ୍ଟମ ଯେନ୍ତା କାମନା କଥା କାମିକିରି ତାପରେ ବହି ଲେଖା ଆରମ୍ଭ ମାନଯା ବହି ଲେଖା ଯେତେବେଳେ ଆରମ୍ଭ ମାନଯା ହୁଆକେ ନାମେ ସମ୍ବଲପୁର ଜିଲ୍ଲାନୁ କୁଚିଣ୍ଡା ବାମରା ଆଉ ଜମେନକିରା ଇ ତିନିଟା ବ୍ଲକନୁ ପୁରା କୁଣାର ଖଚରାନାର ନିନ୍ଦିକାନାର ପୁରା କେତେ ନାଇଁ କେତେ ଆଉ ହାରାହାରି ଜନଗଣନା କାମା ଖାତ୍ରା ଯେ 40ଟା ସ୍କୁଲ ଦୁସରା ଜାତି ତାର ମାରିଲାରିନ୍ ଖାଲି କୁଣାର ରାନାର ଓହୋ ହଁ
0: ବାକେନ୍ ଆଜିକେ ଲେଖାନ୍ ଇଦାନ ଚିନ୍ତା ନାନା ଖାତ୍ରା ଯେ କୁଣା ଭାଷା ଦିଅ ବହି ଲେଖ
1: ବହି ଲେଖ
0: ହେଲେ ନିମା ଯେତେବେଳେ ଦାୟିତ୍ୱ ଚିଆ ଖାତ୍ରା ନିମେ ଏନ୍ଦର କର୍ତ୍ତବ୍ୟ ରାଚା ହୁ ଟାଇମ୍ ନୁ ଯେ ଏକାନେ ଏକାନେ କିରି ନିମ୍ ବହି ଲେଖର ଆ କଥା ବନ ଏକାନେ କିରି ନିମ୍ ଚିନ୍ତା ନାନକାର ଏନ୍ଦର ଏନ୍ଦର ପ୍ଲାନିଂ ରାଚା ହୁ ବାକେନ୍
1: ପ୍ଲାନିଂ ଏନେ ବତରେ ରାଚା ଯେ ଇରା ମାନାଲେ 150ଟା ନାମେ ରାଜି ପୃଥିବୀନ୍ତା ବିରାଟ ରାଜିନ୍ତାନ 150ଟା ଦେଶନୁ ବି ଚିନ୍ତା ଖାତ୍ରା ଖାଲି ନାମେ ଭାରତ ନିକେ ଓଡ଼ିଶାନୁ ମାନଲି
0: ଆଚ୍ଛା
1: ତ ଆର୍ ଗେ ଭିତରେ ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ଗୁଠିଆ ରାନାର ତ ଇ ରକମର ଭାଷାକେ ଲାଗାନ୍ ଅଗ୍ରଗତି କାମ ମାନଲା କାମର ବା ଦକ୍ଷତା ବିକାଶ ଯେତେବେଳେ ତମେ ମାନଲା ମାନୁ ଆର୍ ଗେ ଲାଗାନ୍ ସିଧା ଇ ରକମର କାମିକିରି ଅଣ୍ଟା ଲିଙ୍କ ତାମାନେ କାମଚାର ସଂଯୋଗ ସ୍ଥାପନ କାମଚାର ତ ନେମ୍ ଯେତେବେଳେ ବହି ଲେଖା ଲେଖାମ ନାମେ ଇସାନ ଓଡ଼ିଶାନୁ ଯେତେବେଳେ ନାମେ ଲେଖା ଲେଖାମ ଭୁବନେଶ୍ୱରନୁ ହୁବାକେ କାନାଡ଼ାନ୍ତା ଡେଭିଡ୍ ହକ୍ ଆଉ ଆମେରିକାନ୍ତା ପାମାଲା ମେକେଞ୍ଜି ଆରି ହେମେକାନେ ବକିକିରି ପୁରା ମାସ ମାସ ଧରିକିରି ବହି ଲେଖଛନ୍ ଆର୍ ସାଙ୍ଗେ ଯେ ଆର୍ ବାତିକିରି ଟେକ୍ନିକ୍ ଗୁଠି ନେମାନ ବାତ୍ୟାଚାର କାହାଣୀ ଗୁଠିନ୍ ବାତ୍ୟାଚାର ଆଉ ଏନେ ଯଦି ଲେଖତ ତାହେଲେ ମାନ ବୋଲିକିରି କାମଚାର ଆଉ ନେମି ଥାମେକାନେ ମିଶେଇକିରି ବହି ଲେଖଛି କାମ ହଁ ନାର ଖାଲି ଟେକ୍ନିକ୍ ମାନ ବାତ୍ୟାଚାର କିନ୍ତୁ କାହାଣୀ ଗୁଠିନ୍ ଏକାନେ ଲେଖା ଖାତ୍ର ଚରିତ୍ର ଏକାନେ ଅନ୍ଧରା ଖାତ୍ର କିନ୍ତୁ ଆଦିନ ଅନ୍ଧରିକିରି ନେମ୍ ତାପରେ ହେମେ କୁଣୁତି ଏକଦମ୍ ପୁରା ଲେଖା କାମ ହଁ ଲେଖା କାମ ଯେତେବେଳେ ଯେତେ ମାଷ୍ଟର ଗୁଠିଆ କୁଣୁ ମାଷ୍ଟର ଖାଲି ଅନ୍ଧରିକିରି ଯେତେବେଳେ ଲେଖା ଆରମ୍ଭ କାମଛି କାମ ହୁବାକେ ସାଫା ଯେତେବେଳେ ଏତେ ଖୁସି ମଞ୍ଜାର କରା ଯେ ମହା ମୁସ୍କିଲ ଯାହା ହଉ ହେମେ ଭାଷା ନୁହଁ ଆଜି କାହାଣୀ ସବୁ ମାନିକିରି ବହି ଲେଖା ମାନ ବୋଲିକିରି
0: ହଁ ଇ ଯେନ୍ କୁଣୁ ମାଷ୍ଟର ଗୁଠିଆ ରାଜାର କୁଣାର ନାମେ ଯେନ୍ ମାଷ୍ଟର ମାନଙ୍କ ଚାର ସ୍କୁଲ ଗୁଠିନୁ ଆପଣ ନିମ୍ ସିଲେକ୍ସନ୍ କାମିକିରି ଅନ୍ଦରକାର
1: ହେଲେ
0: ଏକାନେ ଇଓ ଆଲାର ରାଚାର ନାମେ କୁଣୁ ମାଷ୍ଟର ଗୁଠିଆରୁ ଏକାନେକିରି ନିମ୍ ବହି

0: ପୁରୁଣା ସମ୍ପ୍ରଦାୟରେ ଏନ୍ଦେର ଏନ୍ଦେର ଲାଭ ମାଞ୍ଚା ବୋଲିକିରି
1: ଲାଭ ବାଚକୁନ୍ ଯଦି ଏର ଥାଲେ ଲାଜରାଲ ନାମେ କୁଣାର ନେମ୍ ଇହାଦେ କୁଣୁ କଥା ତେଗମ ଉପର କ୍ଲାସ ନୁ ଭାଷା କଥା ନୁ ଟିକେ ଲାଜରାଲ ନାର କିନ୍ତୁ ପ୍ରକୃତରେ ଯଦି ଏରତ ନାମ ତ ଯେତେବେଳେ ଅଣ୍ଟା ପାହାଡ଼ ନୁ ରହି ଇସା ନଲିଆ ଅଣ୍ଟା କାଲି ଇଆ ରୋଡ଼ରେ ଅଣ୍ଟା ବ୍ରିଜ ତିଆର ମାନାଲି ଦାନ ହଁ ଅଣ୍ଟା ବ୍ରିଜ ତିଆର ମାନାଲି ବ୍ରିଜ ତିନ ସୁନ୍ଦର ଭାବରେ ଡେଗିକିରି ହାତଦାର ବାରର ପାଢ଼ର ନଲିଆ ବ୍ରିଜ ପଲା ବାଲା ଲିଆର ବାରବାର ପଲା ଲିଆର ଆଶା ରା କାଲିଆରୁ ଆର୍ ଇଏ ନାମେ ଇ ଭଲ କରି ମିଶ୍ରା ପଲା ଲିଆର ଆଉ ତମେ ସବୁବେଳେ ଲାଚକୁରା ମାନିକିରି ଡନିଆ ରାଚାର ପାଛିଲି ରାଚାର ତ ଏହା ଦେଇ ଯେନ୍ ଜଗଡ଼ାକେ ଯେନ୍ ସଂଯୋଗ ସ୍ଥାପନ ଯେନ୍ କାମା ଖାତରାଲି ଆର୍ ଏନ୍ଦେକେ ଯେତେବେଳେ ବାରର ଆର୍ ପୁରା ଏକଦମ ନିଃସନ୍ଦେହରେ ଆର୍ ସୁନ୍ଦର ଭାବରେ ନିଜର ଭାଷା ସାଙ୍ଗେ ଯେନ୍ ଧର ବଙ୍ଗାଳୀ ଭାଷା ତେଙ୍ଗାଲାର ବାକି ଭାଷା ଗୋଟେ ତେଙ୍ଗାଲାର କଲା ଆରି ତ କାଚର ଆର୍ ହେନେ ଫିଲିଂ ମାନେ କାମିକିରି ହେମେ ଭାଷା ଦିଅ ଅଣ୍ଟା ଉନ୍ନତ ଭାଷା ଦୁ ଆର୍ ନେମ୍ ଭାଷା ସାଙ୍ଗେ ସାଙ୍ଗେ ତମେ ଦକ୍ଷତା ବିକାଶ ଏନେ ମାନ ଯେତେବେଳେ ପ୍ରଥମ ଶ୍ରେଣୀ ନଣ୍ଡା କୁକସନ୍ ତା 90 ଖଣ୍ଡ ବହି ପାଡ଼ସବା କେନ୍ ଚିନ୍ତା କାମା ତ ଅନ୍ୟ ବହି ପାଇଁ 10-15 ଖଣ୍ଡ 100 ଖଣ୍ଡ ବହି ଫେର ସପ୍ତାହ ନୁ 3 ଖଣ୍ଡ ବହି ପାଡ଼ସା ଫେର ଆ ବହି ମା କାମ ମାନେ 7 ଦିନ ମୁଜରା କରା ବହି
0: ମୁଜରା କରା ହଁ ବୋଲେ ହେତି କଥାନ୍ତନ ଆଖ୍ୟାସ କେରାସିନ
1: ଆଖ୍ୟାସ କେରାସିନ ତାପରେ କଥା ଲଗାବାକେ ତାଙ୍କେ ଏତେ ଫ୍ରିକୁଏଣ୍ଟଲି କଥା ଲାଗସ ଯେ ପୁରା ମହା ମୁସ୍କିଲ ଦିନ ଏଣୁକରି ନିହାତି ଭାବରେ ଇ ହିସାବରେ ଯେତେବେଳେ ଇହାଦେ ପାଢ଼ାଲ ନା ହାତଦାର ଯେତେବେଳେ ଇ ହାତଦାର ଯେତେବେଳେ ଉଡ଼ଖର ନାମେ ଅନ୍ୟ ସମାଜ ଆର୍ଗାନେ ପୁରା ଭଲ କରି ଦକ୍ଷତା ବିକାଶ କାମିକରି ପୁରା ଠିକ ମାନର ଅବହେଲିତ ମା ମାନନାର ଯେନ୍ ନାମେ ଆଦିବାସୀ ଯେନ୍ ହାତଦାର ଗୁଠି ଯେନ୍ ଅବହେଲିତ ମାନା କାଲିଆର ବୋଲିକି ଚିନ୍ତା କାମା କାତାଲିଆ ଆର ଅବହେଲିତ ମା ମାନ
0: ହେଲେ ଆର୍ ଯେନ୍ତାକି ପାଚିଲି ରା କାଲିଆର ଆର୍ ପାଚିଲି ମାନାନର ଫିର ଆଗଲି ବାରର ଆରୁ ଅଲଗା ଯେନ୍ ସମ୍ପ୍ରଦାୟର ଗୁଠିଆରକେ ହାତ ଦ୍ୱାରା ତୁଲନାର ଆପଣାର ସାଙ୍ଗେ ତମ ସାମାନ ମାନର ଆରୁ ଯେନ୍ ଅଣ୍ଟା ଆଦିବାସୀ ଆଲାତ ନାମେ ଭାଷା ଛୋଟେ ନାମ ଟିକେ ପଲଦାତ ଇ ଯେନ୍ ମନୋବୃତ୍ତି ରାଚା ଇ ବନ ଆ ଧକ ବନ ଆଦ ମୁଞ୍ଜା ଚାଲି ଆରୁ ଇବଡ଼ାରିନ ଫେର ଇଆ ଆଗଲି
1: ଅନ୍ଧାର ସରକାର ଗଣନା କାମଚା ଯେ 4,300 ଖାଲି ନାମେ ଆଦିବାସୀ ଗୁଠିଆରକେ ସ୍କୁଲ ରାଚା କିନ୍ତୁ ଆସୁ ଏକ ନମ୍ବର ଏକ 6 ବର୍ଷ ତିନି 14 ବର୍ଷ ଭିତରେ ହାତଦାର ଏନ୍ଦ୍ରେ କାମାଲି ଆର୍ ପୁରା ଡ୍ରପ୍ ଆଉଟ ମାନେ ହାତଦାର ଆଉ ଉପର କ୍ଲାସ କେ 5-6 କ୍ଲାସ କେ ପାଲା ପଡ଼ିଲା
0: ମାନେ ପାଢା ପଡ଼ିଲା
1: ପାଢା ପଡ଼ିଲା ଆର୍ ପାଟା ମାଲି ଆର୍ ଏନ୍ଦ୍ରକେ ଯେନ୍ ଓଡ଼ିଆ ଭାଷା ତ ନାମେ କୋରାପୁଟ ହୁଇଆ ରାନାର ଯେ ଆଦିବାସୀ ଗୁଠିଆର ଆର୍ ଥାମେ ଭାଷା ଆନାର ଓଡ଼ିଆ ଭାଷା ତେଙ୍ଗା ହି ପଡ଼ିଲା ଆର୍ ଥାଙ୍ଗେ ଭାଷା ନୁ ତା ଯେତେବେଳେ ପାଢ଼ସ ଇହାଦେ ନିଜର ମାତୃଭାଷା ବୋଲିକିରି ଥାଙ୍ଗେ ପୁରା ମୁସ୍କିଲ ଦିନ ଯେତେବେଳେ ଆର୍ ଗାଁ କାଚନାଖରସ କସ୍ ଯେତେବେଳେ କି ନା ଆଉ 90 ଖଣ୍ଡ ବହି ପାର୍ଚକାରସ ଯେତେବେଳେ କସ୍ ବୋଲେ କଥା ଦାର୍ଗା ମାନାଲି ନିହାତି ଭାବରେ ତ ଇ ରକମର କଥା ଆଉ ଯାହା ହଉ ଗୋଟେ କେଡ଼େ ନା କେଡ଼େ ଜିନିଷ ରିଭଲ୍ୟୁସନ୍ ମାନନା ଲେଖା ଜିନିଷ ସାଧାରଣ ଜିନିଷ ମାନଲି ଦୁ
0: ଆଉ ଇତାଦ ମାନନା ଦ୍ୱାରା ତାନ ଫେର ଦୁସରା ସମ୍ପ୍ରଦାୟ କାନେ ବି ମିଶ୍ରା ଆଙ୍ଗିଆ ସାରୁ ଫେର ଅଲଗା ଭାଷା ବନି ତାନ ଆହଚାସ ଧୀରେ ଧୀରେ କି ଆଗଲି କା ଲାଗିଲା କାନ ତାଙ୍କଟା ସୁଯୋଗ
1: ସୃଷ୍ଟି
0: ଇତା ତା ହାତ ଦୁ ବଚୁର କେ ଲାଗାନ କଥା ମାନଜା ଇ ଭାଷା ଯେତେବେଳେ ନାମ ପାଠତ ତାରୁ ସବୁବେଳେ ଇ ଭାଷା ନୁ କାଛ ନେଖର ବୋଲି ଭାଷା ଆରୁ ନାମେ ଆଲାର ଗେ ଲାଗାନ ଏନ୍ଦ୍ର ଭଲ ମାନ ବୋଲିକିରି
1: ନାମେ ଆଲାର ଗେ ଲାଗାନ ଏରା ନାମେ କୁଣୁ ଭାଷାତି ଇନ୍ନା ଯାକେ ଅଣ୍ଟା ଭାଷାନ୍ତି ବହି ତିଆର ଆଗି ମାନା ଇହାଦେ ଯେତେବେଳେ ଇ ବହି ନେମ ଲେଖାମ ଯେତେବେଳେ ହାରାହାରି ଯେନ୍ 300-400 ବହି ଲେଖା ଦାମ ଇନୁ ନାମେ ଭାଷା ସଂସ୍କୃତି ଭରପୁର ମଞ୍ଜାକର କିଛି ସଫା ରଖ ନାମେ ଚାଲିଚଳନ ସବୁ ବେଶ ପୋଷାକ ଖାଦ୍ୟପେୟ ସଫା ଭରପୁର ମଞ୍ଜାକର କିଛି ଯେତେବେଳେ ଭରପୁର ମଞ୍ଜାକର କିଛି ଅଣ୍ଟା ଜିନିଷ ଇହାଦେ ରାଚାକେରା ନାମେ ସାନ୍ଗେ ଆଉ ଭାଷା ବି ନାମେ ଉନ୍ନତ ଭାଷା ମଞ୍ଜାକେରା ଭାଷା ଲଗାନ ଯେନ୍ ଏଲ୍ଚି ଏଲ୍ଚି କିରି ନାମ ଭାଷା ବି ମଦା ଚାଲିଆତ ଇହାଦେ ଆଦି ମା ମାନିକିରି ନାମ ବି ସାମ୍ନାକେ ବୁଙ୍କାତ ବାରିକିରି ନାମେ ଭାଷାକେ ଯାହା ହଉ ନାମେ ହାତଦାର ବି ଯେନ୍ ତେଙ୍ଗା ପଲ୍ଲା ଲିଆର ଭାଷା ଇହାଦେ ଆରାମରେ ପୁରା ତେଙ୍ଗର
0: ନିଶ୍ଚିତ ଭାବେ ତା ନାମ ଯେତିକି ପଢ଼ାଲ କାତ ଆଗଲି ଯତ୍ ପଢ଼ାକେ ତତ୍ ବେଡ଼ା ବାଗିର ନାମେ ଭାଷା ମୋର ନାମ
1: ମଦ୍ରା ଚାଲ
0: କିନ୍ତୁ ଆଦାନ ଅଣ୍ଟା ବଢ଼େଇଟେ ପ୍ରୟାସ ଏଇଟା ନାନା ଖାତରା ଆରୁ ଆ ଭାଷାନୁ ଅଣ୍ଟା ବହି ଫିର୍ ଇଦାନ ନିମ୍ ଲେକ୍ଚକାର ଆରୁ ସ୍କୁଲ ଗୁଠି ନୂଆ ପଢ଼ା ମାନାଲି ଯେନ୍ଥିର ଲାଗି କା ନାମେ ହାତ ଦୁ ବଚୁର ବି ଫିର୍ ଉର୍ଖର ଆରୁ ଆଗଲି ଏ କର ଆରୁ ନାମେ ଯେନ୍ ଆକୁନ୍ତା ଯେନ୍ ସମାଜ ଆଥିଲି ଆ ସମାଜ ଗାନେ ବି ସମକକ୍ଷ ହେଇକିରି ଚାଲର ଆରୁ ନିମ୍ ଯାହା ବି ଆକୁନ୍ ସୂଚନା ଚିଚକାର ଯେ ବହି ଲେଖନା ବାକେନ୍ ନାମେ ସମ୍ପ୍ରଦାୟର ଗୁଠିଆରକେ ଯେତ୍କି ତମେ ଜିଆନୁ ତମେ ଦୈନନ୍ଦିନ ଜୀବନରୁ ଯାହା ବିଟି ଘଟଣା ଲିଆ ଆବଡ଼ା ଗୋଟିଏ ଘଟଣାବୋଧ ଏକାବୋଧ ନାମେ ଜୀବନ ସାଙ୍ଗେ ସମ୍ପୃକ୍ତି ଆଥିଲି ଆଗେ ନେଇକିରି ନିମ୍ କାହାଣୀ ପ୍ରସ୍ତୁତ କାମକାର ଲେଖକାଦାର ନାମେ ପରମ୍ପରା ନାମେ ସଂସ୍କୃତି ନାମେ ଭାଷା ନାମେ ଯାହା ଆଥିଲି ଟ୍ରାଡ଼ିସନ୍ ବୋଧ ଆବୋଧ ବି ଇନୁ ନିମ୍ ଲେଖକାଦାର ଯାହାକି ଟିକେ ଆଗରୁ ତେଙ୍ଗାଲ କାର୍ଯ୍ୟ ଗୀତୁ ବି ଲେଖକାଦାର ତା ଯଦି ନାମ ଆଲୋଚନା କାମ କହିଲେ ବହୁତ କଥା ଆଥିଲି ଯାହା ହଉ ଇନ୍ନା ବାର୍ଚକାର ଆରୁ ଏକା ନେଇକିରି ନାମେ କୁଣୁ ଭାଷାନୁ ବହି ଲେଖା ମାନ ଆରୁ ବହି ବୋଧି ଦୁସରା ଭାଷା ଲେଖା ଏକାନେ କିରି ସ୍କୁଲ୍ ପଢ଼ତା ମାନ ଆ କଥା ଯେତେବେଳେ ସରକାର ଚିନ୍ତା ନାଞ୍ଜା

0: ଇ ମୁଣ୍ଡା ବଡ଼ିଟି ଭୂମିକା ଅଚକାଚକାର ଆରୁ ବହି ଲେଖା ଯେନ୍ ପ୍ରୋସେସ୍ ରାଚ ଆନୁନି ଇନଭଲ୍ଭ ମଞ୍ଚକାର ଆରୁ ହୁ କଥାବନ୍ ଇନା ନାମେ ଶ୍ରୋତା ଭାଇ ଭଉଣୀ ଗୁଠିଆରି ତେଙ୍କର ଆଉ ଆକାଶବାଣୀ କି ବାର୍ଚକାର ଆଦି ଲଗାନ ଆକାଶବାଣୀ ତାର୍ତି ନିମାନ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର ଜୁହାର ଜୁହାର
0: ତ ଇନ୍ନାନ୍ତା ଇ ମାକ୍କାପୁପୁ ଝକା ଝକାନୁ ଯେନ୍ ନାମେ କୁଣୁ ଭାଷାତି ବହି ଲେଖା ଖାତରା ଆରୁ ଇସ୍କୁଲ ଗୁଠିନୁ ଇଦାତ ପାଢ଼ା ମାନାଲି ଇ ବିଷୟବସ୍ତୁ ବୋଧ ଏକାନେ ଲାଗ୍ୟା ମତାମତ ଚିଅର ଆରୁ ଚିଠି ଲେଖର ବୋଲିକିରି ଆଶା କାମିକିରି ଇନ୍ନାନ୍ତା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫିର୍ ଘାଇ ଯେତେ ରିନ୍ ଜୁହାର।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଅପରାହ୍ନ 3:30। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଦିଲ୍ ଚାହତା ହେ କଥାଚିତ୍ରରୁ, କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଚିକେନ୍ କରି ଲ କଥାଚିତ୍ରର ଏହି ଗୀତଟିର କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶେଖର ଶିରିନ୍।

ଏଥର ଶୁଣନ୍ତୁ ଡ୍ରିମ୍ ଗର୍ଲ କଥାଚିତ୍ରର ଏହି ଗୀତଟି କଣ୍ଠଶିଳ୍ପୀ ମିଟ୍ ବ୍ରଜ, ଅଲତାମାସ ଫରିଦି ଏବଂ ପଲକ ମୁଚ୍ଛଲ। ଗୀତ ରଚନା ସବୀର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ମିଟ୍ ବ୍ରଜ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ସନ୍ଦେଶ ଟୁ ସୋଲଜର୍ସ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।